ଆଜିରଣ ଚିନ୍ତା ସନ୍ତୋଷର ଅମୃତ ଦ୍ୱାରା ତୃପ୍ତ ମଣିଷମାନଙ୍କୁ ଯେଉଁ ସୁଖଶାନ୍ତି ମିଳିଥାଏ, ସେହି ସୁଖଶାନ୍ତି ଧନ ପଛରେ ଇତସ୍ତତ ହୋଇ ଦୌଡ଼ୁଥିବା ବ୍ୟକ୍ତିଙ୍କୁ ମିଳିନଥାଏ।

ପରବର୍ତ୍ତୀ ଭକ୍ତି ଗୀତ ଶର୍ମିଳା ସାମନ୍ତରାୟଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଡକ୍ଟର ହୃଷିକେଶ ପଣ୍ଡା।

ମଧ୍ୟଯୁଗରେ ଫ୍ରାନ୍ସ ଦେଶରେ ଏକ ପ୍ରଥା ପ୍ରଚଳିତ ଥିଲା। ଯଦି ଜଣେ ମହିଳାକୁ ଡାହାଣୀ ବୋଲି ସନ୍ଦେହ କରାଯାଉଥିଲା, ତାକୁ ଲୋକେ ନଦୀ ଗର୍ଭକୁ ଫିଙ୍ଗି ଦେଉଥିଲେ। ମହିଳା ଜଣକ ଯଦି ସନ୍ତରଣ ନଜାଣି ପାଣିରେ ବୁଡ଼ି ଯାଉଥିଲା, ତାକୁ ନିର୍ଦ୍ଦୋଷ ବୋଲି ଧରାଯାଉଥିଲା। ଆଉ ଯଦି ସେ ଜୀବନ ବିକଳରେ ସନ୍ତରଣ କରି ନଦୀକୂଳକୁ ଫେରି ଆସୁଥିଲା, ଲୋକେ ତାକୁ ପ୍ରକୃତରେ ଡାହାଣୀ ବୋଲି ପିଟି ପିଟି ମାରି ଦେଉଥିଲେ। ପିଲାଟି ଦିନରୁ ଏଭଳି ସାମାଜିକ କୁସଂସ୍କାର ଓ ଅନ୍ଧବିଶ୍ୱାସ ସମ୍ପର୍କରେ ପଢ଼ି ଶୁଣି ମଣିଷ ଏକ ବୁଦ୍ଧି ଓ ବିବେକ ଥିବା ପ୍ରାଣୀ ଉପରେ ଏହା ପ୍ରଶ୍ନବାଚୀ ଟାଣିଦେଇଛି। ଗାଁ ମଝିରେ ପୂଜା କଲେ କିଭଳି ଡାହାଣୀ ବା ଟଣ୍ଢେଇମାନେ ନାଚି ନାଚି ଆସି ସେଠି ରୁଣ୍ଡ ହୁଅନ୍ତି। ଯଦି ଜଣେ ଟଣ୍ଢେଇ ବିଦ୍ୟା ଶିଖେ, ପ୍ରଥମ ଥର ତାକୁ ଶିଶୁ ବଳି ଦେବାକୁ ପଡ଼େ। ରାତିରେ କିଭଳି ଟଣ୍ଢେଇମାନେ ଉଲଗ୍ନ ଅବସ୍ଥାରେ ଓଲଟା ବିଚରଣ କରନ୍ତି ଇତ୍ୟାଦି କାହାଣୀ ଆଧୁନିକ ମଣିଷ ସଭ୍ୟ ହେବାରେ ମଧ୍ୟ ପ୍ରଶ୍ନବାଚୀ ଟାଣିଦିଏ। ତାପରେ ମଣିଷ ରକ୍ତ ଖାଇଲେ କିଭଳି ଧରଣୀ ଦେବତା ଖୁସି ହୁଅନ୍ତି ଏବଂ ଭଲ ଫସଲ ଦିଅନ୍ତି, ଏଭଳି ଅନ୍ଧବିଶ୍ୱାସ ସମ୍ପର୍କରେ ଆମେ ପାଠ୍ୟପୁସ୍ତକରେ ମଧ୍ୟ ପଢ଼ିଛୁ। ଆଜି ଆମେ ନିଜକୁ ବିଜ୍ଞାନ ଏବଂ ଇଣ୍ଟରନେଟ୍ ଯୁଗର ମଣିଷ ବୋଲି କହୁଛୁ। ଅପରପକ୍ଷରେ ସାମାଜିକ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ଆଜି ମଧ୍ୟ ସମାଜକୁ ଜାବୁଡ଼ି ଧରିଛି। ଆମେ ଏସବୁରୁ ମୁକୁଳିଲେ ଯାଇ ପ୍ରକୃତ ଅର୍ଥରେ ନିଜକୁ ସଭ୍ୟ କହିପାରିବା। ସମ୍ପ୍ରତି ଯେଉଁ ପିଲା ଚୋରିକୁ ନେଇ ଗୁଜବ ଏବଂ ଆତଙ୍କ ସୃଷ୍ଟି ହେଉଛି, ତାକୁ ଉପେକ୍ଷା କରିହେବ ନାହିଁ। ଏହା ଆଜିର ନୁହେଁ, ଶହ ଶହ ବର୍ଷ ଧରି ଏହା ଚାଲିଆସିଛି। ଯେହେତୁ ପିଲାମାନେ ନିରୀହ ଏବଂ ବଡ଼ମାନଙ୍କ ଭଳି ସହଜରେ ଭଲମନ୍ଦ ଜାଣିପାରନ୍ତି ନାହିଁ, ଛୁଆଚୋରମାନେ ଏହାର ଫାଇଦା ନିଅନ୍ତି। ତେବେ ଛୁଆଚୋରିର କାରଣ କ'ଣ? ପ୍ରଥମ କଥା ହେଉଛି ସାମାଜିକ କୁସଂସ୍କାର ଓ ଅନ୍ଧବିଶ୍ୱାସ। ସମାଜରେ ଏବେ ବି ଏଭଳି ମାନସିକ ବିକୃତ ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଶିଶୁବଳି ଦ୍ୱାରା ଦେବୀ ଦେବତା ପ୍ରସନ୍ନ ହୁଅନ୍ତି ଏବଂ ମନ ଜାଣି ଫଳ ମଧ୍ୟ ଦିଅନ୍ତି। ଶିଶୁବଳି ଦ୍ୱାରା ଗୁପ୍ତଧନ ପ୍ରାପ୍ତିର ଅପପ୍ରଚାର ମଧ୍ୟ ଅତୀତରେ ଲୋକଲୋଚନକୁ ଆସିଛି। ଏହା ସମ୍ପୂର୍ଣ୍ଣ ରୂପରେ ମିଥ୍ୟା ଏବଂ ଅବାସ୍ତବ। ଶିଶୁବଳି କିମ୍ବା ମଣିଷ ରକ୍ତ ଦ୍ୱାରା ନୁହେଁ, ବରଂ ପରିଶ୍ରମ ଦ୍ୱାରା ହିଁ ଆମେ ଦେବୀ ଦେବତା କିମ୍ବା ଆମ ଭାଗ୍ୟକୁ ପ୍ରସନ୍ନ କରିପାରିବା। ତେଣୁ ଏଭଳି ଅନ୍ଧବିଶ୍ୱାସ ଏବଂ ସାମାଜିକ କୁସଂସ୍କାରର ପରିହାର ପୂର୍ବକ ପିଲାଚୋରି ମନୋବୃତ୍ତି ଥିବା ମଣିଷ ମୁଖ୍ୟ ସ୍ରୋତରେ ସାମିଲ ହେବା ବିଧେୟ। ପିଲାଚୋରି ପଛରେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବିକ୍ରି କରିବା, ଶିଶୁ ଶ୍ରମିକ ଭାବରେ ନିୟୋଜିତ କରିବା, ଯାହାର ପିଲାଛୁଆ ନାହାନ୍ତି ସେମାନଙ୍କୁ ବିକ୍ରି କରିବା ଇତ୍ୟାଦି କାରଣ ମଧ୍ୟ ଥାଇପାରେ। ତେବେ ଏଭଳି କାମ ନିଶ୍ଚିତ ଭାବରେ ଘୃଣ୍ୟ ଏବଂ ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନେ ବର୍ବର ଶ୍ରେଣୀର। ତେବେ ଏହାକୁ ରୋକିବାରେ ସବୁ ମହଲରେ ସଚେତନତା

ଏବଂ ସାବଧାନତା ଅବଲମ୍ବନ କରିବାକୁ ହେବ। ସରକାର, ପ୍ରଶାସନ, ଜନସାଧାରଣ, ସ୍କୁଲ କର୍ତ୍ତୃପକ୍ଷ, ମା ବାପା, ଅଭିଭାବକ ଏପରିକି ପିଲାମାନେ ମଧ୍ୟ ସଚେତନ, ସାବଧାନ ଏବଂ ସତର୍କ ରହିବା ବିଧେୟ।

ବିଦୁର ତୀର୍ଥଯାତ୍ରାରେ ଯାଇ ମୈତ୍ରଙ୍କ ଆଶ୍ରମରେ କେତେଦିନ କଟାଇ ଆତ୍ମତତ୍ତ୍ୱ ଜ୍ଞାନ ପାଇ ହସ୍ତିନାକୁ ଆସିଲେ। ବିଦୁରଙ୍କୁ ପାଣ୍ଡବମାନେ ଆନନ୍ଦରେ ଅଭ୍ୟର୍ଥନା କଲେ। ତାଙ୍କରି ଦୟାରୁ ସେମାନେ ବଞ୍ଚିଥିବା କଥା କହି ଯୁଧିଷ୍ଠିର କୃତଜ୍ଞତା ଜଣାଇଲେ। ଶ୍ରୀକୃଷ୍ଣ ଓ ଯାଦବମାନଙ୍କ କୁଶଳ କଥା ପଚାରିବାରୁ ବିଦୁର ଯାଦବ ବଂଶ କ୍ଷୟ କଥା ନ କହି ଦୀର୍ଘ ନିଶ୍ୱାସ ଛାଡ଼ିଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ଆକାଶବାଣୀ ଭବାନୀପାଟଣା, ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।

ପହଞ୍ଚାଇ ପାରିବେ ସେ ବାବଦେ ନିଆଯାଇଥିବାର ପଦକ୍ଷେପ ଉପରେ ସମୀକ୍ଷା କରାଯାଇଥିଲା। ରାଜସ୍ୱ ଅଡିଟ୍ ପ୍ରକ୍ରିୟାଥି ସ୍ୱଚ୍ଛତା ଆର୍ ନିରପେକ୍ଷତା ସୁନିଶ୍ଚିତ କରିବାର ଲାଗି ରାଜସ୍ୱ ପରିଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କର ଅଧ୍ୟକ୍ଷତାତି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଅଡିଟ୍ ପ୍ରକ୍ରିୟା ବାବଦେ ବହୁତ ଜଲ୍ଦି ଗୋଟିଏ ସ୍ୱତନ୍ତ୍ର ମାର୍ଗଦର୍ଶିକା ତିଆରି କରାଯିବାର ଲାଗି ଶ୍ରୀ ସାହୁ ସୂଚନା ଦେଇଛନ୍। ନୂଆ ବ୍ୟବସ୍ଥା ଅନୁସାରେ ଗୋଟିଏ ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟର ଗୋଟିଏ ଆର୍ଥିକ ବର୍ଷର ଅଡିଟ୍ ଲାଗି ସବୁନୁ ଯହ 20 କାର୍ଯ୍ୟ ଦିବସ ଧାରି କରାଯିବା ବୋଲିକରି ଶ୍ରୀ ସାହୁ ସୂଚନା ଦେଇଛନ୍। କେନ୍ସି ଅଡିଟରଙ୍କୁ ନିଜର ଜିଲ୍ଲାନୁ ଅଡିଟ୍ କାମ କରବାରକେ ଅନୁମତି ନାହିଁ ଦିଆଯାଏ। ଧାରିଦ ସମୟ ଭିତରେ ଅଡିଟ୍ କାମ ସାରବାର ଲାଗି ବୈଠକଟି ନିର୍ଦ୍ଦେଶ ଦିଆଯାଇଛି। ଜଲସେଚନ ଭିତ୍ତିଭୂମି ବରକସ କରବାର ସହିତ କୃଷି ଉଦ୍ୟାନ କୃଷି ଆର୍ ମାଛ ଚାଷର ସମନ୍ୱିତ ବିକାଶ ଲାଗି ଓଡ଼ିଶା ସମନ୍ୱିତ ଜଲସେଚନ ପ୍ରକଳ୍ପ ଲାଗି ଭୁବନେଶ୍ୱରଠାରେ ପ୍ରମୁଖ ଶାସନ ସଚିବ ସୁଭାଷ ଶର୍ମା ଅଧ୍ୟକ୍ଷତାତି ଜଳବାୟୁ ସହନଶୀଳ କୃଷି ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ପ୍ରକଳ୍ପର ସାମଗ୍ରୀ ସ୍ଥିତି ଆର୍ଥିକ ଉପାଦାନ ଆର୍ ଭିନ୍ ଭିନ୍ ବିଭାଗ ଅଧୀନତି ଚାଲିଥିବାର କାମର ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଥିଲା। ରାଜ୍ୟର ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିକୁ ଅଧିକା ବରକସ କରିବା ଲାଗି ଗୃହ ଆର୍ ନଗର ଉନ୍ନୟନ ବିଭାଗ ଆର୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭିତରେ ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ସୁଯୋଗ ପ୍ଲାଟଫର୍ମ ଜରିଏ ସୁଗମ ସୁରକ୍ଷିତ ଆର୍ ନାଗରିକ କେନ୍ଦ୍ରିକ ପେମେଣ୍ଟ ସେବା ଏତାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ନାଗରିକମାନେ ଏତାର ଜରିଏ ପୌରସେବା ଟିକସ ଆର୍ ଭିନ୍ ଭିନ୍ ସେବା ଦେୟ ଅନ୍ଲାଇନ୍ଥି ପୈଠ କରିପାରିବେ। ନୂଆପଡ଼ା ଜିଲ୍ଲା କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରୁ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକଙ୍କର ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରଟି ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇକରି ସବୁ ଆପତ୍ତି ଆର୍ ଅଭିଯୋଗର ଶୁଣାଣି କରିକି ସମାଧାନ ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛ। ପାଣିପାଗ ଉତ୍ତର ଥାଇଲାଣ୍ଡନୁ ହୋଇଥିବାର ଘୂର୍ଣ୍ଣିବଳୟ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରୁ ଲଘୁଚାପଟି ବଦଳିବାର ସମ୍ଭାବନା ରହିଛି। ଏଇଟା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯିବାର ସହିତ 23 ତାରିଖ ତକ ସମୁଦ୍ର ଖଣି ଛୁଇଁବା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ସମ୍ବଲପୁର ଦେବଗଡ଼ ବରଗଡ଼ ଝାରସୁଗୁଡ଼ା ସୁନ୍ଦରଗଡ଼ ସହିତ ରାଜ୍ୟର ବଡ଼ଭାଗି ଜିଲ୍ଲାରୁ ବିଜୁଳି ଘଡ଼ଘଡ଼ି ସହିତ ଅତି ଜବର ବର୍ଷା ହେବା ବୋଲିକରି ସତର୍କ କରାଯାଇଛି। ରାଜ୍ୟ ଏବେ 7 ଦିନ ତକ ବର୍ଷା ହେବା ବୋଲିକରି କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟର ପୌର ପରିଷଦ, ବିଜ୍ଞପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମଗୁଡ଼ିକର ଆଗାମୀ ନିର୍ବାଚନ ପାଇଁ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ସମ୍ପର୍କିତ ସଂଶୋଧିତ ବିଜ୍ଞପ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଆସନ ସଂରକ୍ଷଣ ପ୍ରକ୍ରିୟା ସମ୍ପନ୍ନ କରିବା ନେଇ ଉଲ୍ଲେଖ ରହିଛି। ଆସନ୍ତା 24 ତାରିଖ ସୁଦ୍ଧା ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନେ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ସମ୍ବନ୍ଧୀୟ ଖସଡ଼ା ବିଜ୍ଞପ୍ତି ପ୍ରକାଶ କରି ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କରିବେ। ଆସନ୍ତା ମାସ 7 ତାରିଖରେ ଜିଲ୍ଲାପାଳଙ୍କ ପକ୍ଷରୁ ୱାର୍ଡ ସୀମା ଓ ଆସନ ସଂରକ୍ଷଣ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ। ଏ ସମ୍ବନ୍ଧରେ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଥିଲେ ଅକ୍ଟୋବର ମାସ 7 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଆବେଦନ କରିପାରିବେ। ଉତ୍ତର ଥାଇଲାଣ୍ଡ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଗତକାଲି ଆଣ୍ଡାମାନ ସାଗର ପ୍ରବେଶ କରିଛି। ଏହା ଆସନ୍ତା 3-4 ଦିନ ମଧ୍ୟରେ କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
1: ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ, ପରିସ୍ଥିତିକୁ ମୁକାବିଲା କରିବା ପାଇଁ 20 ଯାକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏବଂ ତାର ବାହାରେ ବାକି 10 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ସୂଚିତ ବି କରାହୋଇଛି, ସତର୍କ ବି କରାହୋଇଛି। ପରିସ୍ଥିତି ବାବଦରେ ସରକାର ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି, ସମସ୍ତ ପରିସ୍ଥିତି ପାଇଁ ମଧ୍ୟ ସରକାର ପ୍ରସ୍ତୁତ ଅଛନ୍ତି।
0: ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବଦୁଲ କାଲାମ ଦ୍ୱୀପରୁ ଗତକାଲି 2 ସ୍ୱଳ୍ପ ଦୂରଗାମୀ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଏହି କ୍ଷେପଣାସ୍ତ୍ରର 150 କିଲୋମିଟରରୁ 500 କିଲୋମିଟର ମଧ୍ୟରେ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି। ଆଗାମୀ ସପ୍ତାହରେ ଯାତ୍ରୀଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳପଥ ବିଭିନ୍ନ ଏକ୍ସପ୍ରେସ୍ ଟ୍ରେନ୍ରେ ସାମୟିକ ଭାବେ ଅତିରିକ୍ତ କୋଚ୍ ଲଗାଇବେ। ଏହି କ୍ରମରେ ହାଉଡ଼ା ପୁରୀ ଏକ୍ସପ୍ରେସ୍ରେ ଆସନ୍ତାକାଲିଠାରୁ 25 ତାରିଖ ପର୍ଯ୍ୟନ୍ତ ଗୋଟିଏ ସ୍ଲିପର୍ କ୍ଲାସ୍ କୋଚ୍ ଯୋଡ଼ାଯିବ। ସେହିଭଳି ଶାଲିମାର ପୁରୀ ଏକ୍ସପ୍ରେସ୍ରେ ମଧ୍ୟ ଆସନ୍ତାକାଲି ଅତିରିକ୍ତ ଭାବେ ଗୋଟିଏ ସ୍ଲିପର୍ କ୍ଲାସ୍ କୋଚ୍ ସଂଯୋଗ କରାଯିବ। ରାଉରକେଲା ଜଗଦଲପୁର ଏକ୍ସପ୍ରେସ୍ରେ ଆଜି ଓ ଆସନ୍ତାକାଲି 2 ଦିନ ପାଇଁ ଅତିରିକ୍ତ ସ୍ଲିପର୍ କ୍ଲାସ୍ କୋଚ୍ ସଂଯୋଗ କରାଯିବ। ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସମୃଦ୍ଧ ଓ ଆକର୍ଷଣୀୟ କରିବା ଲକ୍ଷ୍ୟରେ ଜିଲ୍ଲା ପର୍ଯ୍ୟଟନ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଦିଗପହଣ୍ଡି ଓ ଚିକିଟି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଘୋଡ଼ାହାଡ଼ ଓ ବାଘଲାଟି ଡ୍ୟାମ୍ର ପାରିପାର୍ଶ୍ୱିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ଆଲୋଚନା ହୋଇଛି। ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବଉଳାଝୋଳିଠାରେ କ୍ରିଷ୍ଣା କାମାକ୍ଷୀ ସୋଲାର ପାର୍କର ଉଦ୍ଘାଟନ ହୋଇଯାଇଛି। ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅଧୀନରେ ପ୍ରତିଷ୍ଠିତ 2 ମେଗାୱାଟ କ୍ଷମତା ବିଶିଷ୍ଟ ଏହି ସୌର ବିଦ୍ୟୁତ୍ ପ୍ରକଳ୍ପ ଜିଲ୍ଲାରେ ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆଗାମୀ ଦିନରେ ଜିଲ୍ଲାରେ ଏଭଳି ଅଧିକ ପ୍ରକଳ୍ପ ବିକଶିତ କରିବା ପାଇଁ ଯୋଜନା କରାଯାଉଛି ବୋଲି ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା 6 ଜିଲ୍ଲା ପରିଷଦର 9 ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକର ଶିକ୍ଷା ବ୍ୟବସ୍ଥା, ଚଳିତ ବନ୍ୟା ପରିସ୍ଥିତି ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲାରେ ପୋଷଣ ମାସ 2026ର କାର୍ଯ୍ୟାନ୍ୱୟନ ନିମନ୍ତେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଭାଗ ଆଇସିଡିଏସ୍ଏ କାର୍ଯ୍ୟକର୍ତ୍ତାଙ୍କ ସହ ସମନ୍ୱୟ ରକ୍ଷା କରି ଜିଲ୍ଲା, ବ୍ଲକ ଓ ତୃଣମୂଳ ସ୍ତରରେ ପୋଷଣ ମାସର କାର୍ଯ୍ୟକ୍ରମଗୁଡ଼ିକୁ ପ୍ରଭାବଶାଳୀ ଭାବେ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ବିଶ୍ୱର ବିଭିନ୍ନ ବେଳାଭୂମିରେ ପ୍ରଦୂଷଣ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଆଜି ଆନ୍ତର୍ଜାତିକ ଉପକୂଳ ସଫେଇ ଦିବସ ପାଳନ କରାଯାଉଛି। ପ୍ରକୃତିରେ ସ୍ୱଚ୍ଛତା ଓ ପବିତ୍ରତା ଆଣିବା ଲକ୍ଷ୍ୟରେ ଅନ୍ତର୍ଜାତୀୟ ଉପକୂଳ ସଫେଇ ହେଉଛି ବିଶ୍ୱର ସର୍ବବୃହତ ବାର୍ଷିକ ସଂରକ୍ଷଣ ଓ ସୁରକ୍ଷା କାର୍ଯ୍ୟକ୍ରମ। ଓସେନ୍ କନ୍ଜରଭେନ୍ସି ସଂସ୍ଥା ଦ୍ୱାରା ବିଶ୍ୱବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମର ଚଳିତ ବର୍ଷର ବାର୍ତ୍ତା ହେଉଛି ସୁଦୃଢ଼ ସମ୍ପ୍ରଦାୟ ପାଇଁ ପରିଷ୍କାର ସମୁଦ୍ର। ଭୁବନେଶ୍ୱର ସମ୍ବଲପୁର ଦକ୍ଷତା କେନ୍ଦ୍ରରେ ଚଳିତ ବର୍ଷ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ ଚଳିତ ମାସ 30 ତାରିଖ ଆବେଦନର ଶେଷ ତାରିଖ ରଖାଯାଇଛି।

0: ସମ୍ଭାବ୍ୟ ଲଘୁଚାପର ପ୍ରଭାବରେ ଆଜିଠାରୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। 23 ତାରିଖରୁ 25 ତାରିଖ ମଧ୍ୟରେ ବର୍ଷାର ପ୍ରଭାବ ବଢ଼ିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଭାରତରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା କଳା ଡୋଳାରେ ଆଘାତ। ଆଲୋଚକ ଡାକ୍ତର କୃଷ୍ଣଚରଣ ପାଢ଼ୀ।
1: ସ୍ୱଚ୍ଛପଟ୍ଟଳ ରୋଗ ଜାଣିବାକୁ ହେଲେ ଚକ୍ଷୁର ଗଠନ ବିଷୟରେ କି ଜାଣିବା ଆବଶ୍ୟକ। ଚକ୍ଷୁ ଏକ ସ୍ପିୟର ବା ଗୋଟେ ବଲ୍ ଭଳିଆ, ଏହାର 3ଟି ଆବରଣ ଅଛି, ବାହ୍ୟ, ମଧ୍ୟମ ଓ ଅନ୍ତର୍ନିହିତ। ପ୍ରଥମ ଆବରଣଟି ଧଳା, ସାମ୍ନା ଅଂଶଟା କଳା ଦିଶେ, ମଧ୍ୟମଟା କଳା, ଭିତରଟାକୁ ରେଟିନା କୁହାଯାଏ। ପ୍ରଥମ ଆବରଣର ସାମ୍ନା ପଟଟା ହେଉଛି କଳା ଡୁଲା, ଯେଉଁଟା ଆପଣ କଳା ଦେଖୁଛନ୍ତି ସେଇଟା ପ୍ରକୃତରେ କଳା ନୁହଁ, ସେଇଟା ଏକଦମ ସ୍ୱଚ୍ଛ, କିନ୍ତୁ ତା ପଛରେ କଳା ପରଦା ଗୋଟେ ଥିବା ଲାଗି ସେଇଟା କଳା ଦେଖାଯାଏ। ସ୍ୱଚ୍ଛପଟ୍ଟଳ ଦ୍ୱାରା ଆମେ ଦେଖୁଥାଉ, ସ୍ୱଚ୍ଛପଟ୍ଟଳ ଦେଇ ବାହାର ଜଗତର ଆଲୋକରଶ୍ମି ଆଖି ଭିତରକୁ ପ୍ରବେଶ କରିଥାଏ। ଆଲୋକ ପ୍ରବେଶ କଲାବେଳେ ଏହା ସଙ୍କୁଚିତ ହୁଏ, ଆମେ ସେଟାକୁ କନଭର୍ଜ କହୁ। ତାପରେ ସେଟା ଯାଇ ଲେନ୍ସରେ ପଡ଼େ, ଆଖି ଭିତରେ ଯେଉଁ ଲେନ୍ସ ଅଛି, ଯବକତ ଅଛି, ସେଥିରେ ପଡ଼େ। ତାପରେ ସେଟା ବିନ୍ଦୁ ହେଇଥାଏ, ନହେଲେ ଏତେ ବଡ଼ ବାହ୍ୟ ଜଗତର ଛବି ଆଖି ଭିତରେ କେମିତି ସଂଗଠିତ ହେଇପାରିବ, କେମିତି ଆମେ ଦେଖିପାରିବା? ସେଥିପାଇଁ କଳାଡୁଲାଟା ଗୋଟେ 43 ପାୱାର ଚଷମା ଭଳିଆ କାମ କରେ। ଆମର ନର୍ମାଲ ଚଷମା ହେଉଛି 3-4, କିନୁ କର୍ଣ୍ଣିଆର ପାୱାର ହେଉଛି +43। ସ୍ୱଚ୍ଛପଟ୍ଟଳଟି ସଦାସର୍ବଦା ବାହାରକୁ ଏକ୍ସପୋଜ୍ ହେଇକି ଥାଏ, ତେଣୁକରି ଆଘାତ, ପ୍ରତିଘାତ, ଜୀବାଣୁ ଆକ୍ରମଣରେ ଅଂଶ ନିଏ। ସ୍ୱଚ୍ଛପଟ୍ଟଳଟି ଏକ କମ୍ପ୍ୟୁଟର ସଦୃଶ୍ୟ, ଏହାର ଗଠନ ଅତି ଚମତ୍କାର। ଏଥିରେ ଆଘାତ ହେଲେ ଏହାର ସ୍ୱଚ୍ଛତା ନଷ୍ଟ ହୁଏ, ଘା ହୁଏ, ଘା ହେଲେ ଦାଗ ରହିଯାଏ ଓ ଦୃଷ୍ଟିଶକ୍ତି ସବୁଦିନ ପାଇଁ କମିଯାଏ। ଲୋକମାନେ ଜମିବାଡ଼ିରେ କାମ କଲାବେଳେ, ଗାଈଗୋରୁ ସାଥିରେ କାମ କଲାବେଳେ, ଗଛଲତା ଭିତରେ କାମ କଲାବେଳେ, ଫ୍ୟାକ୍ଟ୍ରି ଭିତରେ କାମ କଲାବେଳେ ଆଖିରେ ଆଘାତ ଲାଗିଥାଏ। ସବୁଠାରୁ ଗଛ ଡାଳ, ପତ୍ର, ଧାନ ଏଗୁଡ଼ାକ ଆଘାତ ଲାଗିଲେ ଆଖିରେ ଯେଉଁ ଘା ହୁଏ ତାହା ଟିକେ କଣ୍ଟ୍ରୋଲ କରିବା ବହୁତ କଷ୍ଟ, ତେଣୁକରି ଏହାର ଯତ୍ନ ନେବା ଆବଶ୍ୟକ। ପିଲାମାନଙ୍କ ଅସୁସ୍ଥତା ବହୁତ ଦିନ ଯାଏଁ ଲାଗି ରହିଲେ, ତରଳ ଝାଡ଼ା ବହୁତ ଦିନ ଯାଏଁ ହେଲେ ଭିଟାମିନ୍ କ ଅଭାବ ହୁଏ। ଏହା ବ୍ୟତୀତ ପେଟରେ ଜିଆ ହେଲେ ଭିଟାମିନ୍ କ ବି ଅଭାବ ହୁଏ। ଭିଟାମିନ୍ କ ଅଭାବରେ ଅନ୍ଧାର କଣା ସହ ସ୍ୱଚ୍ଛପଟ୍ଟଳ ଅସ୍ୱଚ୍ଛ ହୋଇ ପୁରା ଘା ହୋଇ ମିଳିଯାଏ। ଏହା ବ୍ୟତୀତ ଅନେକ ରୋଗ ସମୟରେ ଯତ୍ନ ନ ନେଲେ ଆଖି ଖୋଲା ରହେ, ଆଖି ଖୋଲା ରହିଲେ କଳାଡୁଲା ଶୁଖିଯାଏ ଓ ସେଥିରେ ଆଘାତ ଆସେ। କିଛି ବଂଶଗତ ରୋଗରେ ବି କଳାଡୁଲା ଅସ୍ୱଚ୍ଛ ହୋଇଥାଏ। ଘା ହେଲେ ତୁରନ୍ତ ଚକ୍ଷୁ ଡାକ୍ତରକୁ ପରାମର୍ଶ କରିବେ, ଡାକ୍ତରୀ ଔଷଧ ବ୍ୟତୀତ ଅନ୍ୟ କିଛି ଆଖିରେ ପକାଇବେ ନାହିଁ। ଚେରମୂଳି, ତୁଳସୀ ପତ୍ର, ଦୁଧ, ଘରେ ଥିବା ପୁରୁଣା ଔଷଧ, ମହୁ ଆଦି ପକାଇବା ଦ୍ୱାରା ଆଖି ଖରାପ ହିଁ ହୋଇଥାଏ। ଯଦି ଘାଟି ଛୋଟ ଥାଏ ଶୁଖିଯାଏ, ଛୋଟ ଦାଗ ରହିବ, ଯଦି ବଡ଼ ଘା ହେଲା ବଡ଼ ଦାଗ ରହିବ, ପୁରା କଳାଡୁଲାକୁ ଘେରିଯିବ, ସେଥିରେ ଦୃଷ୍ଟିଶକ୍ତି କମିଯାଏ। ଏଇ ସିଚୁଏସନ୍ରେ ଦୃଷ୍ଟିଶକ୍ତି ଆଣିବା ପାଇଁ କେବଳ ମଲା ଲୋକର କଳାଡୁଲା ଆଣି ପ୍ରତିରୋପଣ କଲେ, ଯାହାକୁ ଆମେ କେରାଟୋପ୍ଲାଷ୍ଟି କହୁ, ତାହେଲେ ହିଁ କିଛି ଦୃଷ୍ଟିଶକ୍ତି ଫେରି ଆସିବ। ଏଥିପାଇଁ ଚାରିଆଡ଼େ ଆଇ ବ୍ୟାଙ୍କ ଖୋଲିଲାଣି। ଆଇ ବ୍ୟାଙ୍କ କିନ୍ତୁ କାମ କରିବ ଯେତେବେଳେ ଆମେମାନେ ପରିବାରର ମୃତ ବ୍ୟକ୍ତିଙ୍କ ଆଖି ଆଇ ବ୍ୟାଙ୍କକୁ ଦାନ କରିବା। ଆମ ସମସ୍ତଙ୍କର ସମାଜ ପ୍ରତି ଦାୟିତ୍ୱ ଅଛି, ତେଣୁକରି ଚକ୍ଷୁଦାନ କରିବା ଦରକାର। ମୃତ ବ୍ୟକ୍ତି ହିଁ ଚକ୍ଷୁଦାନ କରିପାରିବ। 2 ଘଣ୍ଟାରୁ 6 ଘଣ୍ଟା ମଧ୍ୟରେ ଚକ୍ଷୁ ଦେଇହେବ ଓ ଏହି ଚକ୍ଷୁ 65 ଘଣ୍ଟା ମଧ୍ୟରେ ଅନ୍ୟ ରୋଗୀର ଆଖିରେ ପ୍ରତିରୋପଣ କରିହେବ। ପରିବାର ଯଦି କେବେ ମୃତ୍ୟୁ ଘଟେ, କାହାର ଅଘଟନ ମୃତ୍ୟୁ କିମ୍ବା ବୟସ୍କାଧିକ ମୃତ୍ୟୁ, ତାହେଲେ ତୁରନ୍ତ ଆଇ ବ୍ୟାଙ୍କ ଖବର ଦିଅନ୍ତୁ। ସବୁଠାରେ 1919କୁ ଡାକିଲେ ସେ ଏକ୍ସଚେଞ୍ଜ ଧରିବ, ଏକ୍ସଚେଞ୍ଜ ନିକଟସ୍ଥବର୍ତ୍ତୀ ଆଇ ବ୍ୟାଙ୍କକୁ ଆପଣଙ୍କୁ ଯୋଗାଯୋଗ କରିଦେବ। ରୋଗୀମାନେ ନିକଟସ୍ଥ ଆଇ ବ୍ୟାଙ୍କରେ ନାମ ପଞ୍ଜୀକରଣ କରିବା ଦରକାର। ଏହା ବ୍ୟତୀତ ଯେକୌଣସି ଆଖି ବେମାରୀରେ ଆପଣ ଚକ୍ଷୁ ବିଶେଷଜ୍ଞଠାରୁ ପରାମର୍ଶ ନିଅନ୍ତୁ, ଅଯଥା ଗାଁ ଗାଉଁଳି ଔଷଧ ବା ଲେ ମେଣ୍ଟରୁ ଔଷଧ ବ୍ୟବହାର କରନ୍ତୁ ନାହିଁ।
0: ଆମର ଶାସ୍ତ୍ରରେ ଶୁଣିଥିଲେ ଆଲୋଚନା କଳା ଡୋଳରେ ଆଘାତ। ଆଲୋଚକ ଥିଲେ ଡାକ୍ତର କୃଷ୍ଣଚରଣ ପାଢ଼ୀ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଂଶତମ ରୋଜଗାର ମେଳାରେ ଆଜି 51,000 ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ପରିବେଶ ଓ ଜଳବାୟୁ ଗତିଶୀଳତାର ଭବିଷ୍ୟତ ଶୀର୍ଷକରେ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀ। ବିଜନେସ୍ କ୍ଲାଇମେଟ୍ ସର୍ଭେ ରିପୋର୍ଟ ଅନୁଯାୟୀ ବ୍ୟବସାୟଗତ ସହଜତା କ୍ଷେତ୍ରରେ ପ୍ରଥମ ସ୍ଥାନରେ ଭାରତ। ପାକିସ୍ତାନର ଏକ ମସଜିଦ୍ ନିକଟରେ ବିସ୍ଫୋରଣରେ 21 ଜଣଙ୍କର ମୃତ୍ୟୁ ଓ ଶତାଧିକ ଆହତ। ଏବଂ ଜାପାନର ପାଲୋମା ମିଜୁହୋ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବ ବିଂଶତମ ଏସୀୟ କ୍ରୀଡ଼ା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିଂଶତମ ରୋଜଗାର ମେଳାର 51,000 ଊର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ। ଦେଶର 45 ସ୍ଥାନରେ ଏହି ରୋଜଗାର ମେଳାର ଆୟୋଜନ କରାଯାଉଛି। ନବନିଯୁକ୍ତ ପ୍ରାର୍ଥୀମାନେ ବିଭିନ୍ନ ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ ସମେତ ବିଭିନ୍ନ ବିଭାଗ, ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିଯୁକ୍ତି ପାଇବେ। ରୋଜଗାର ମେଳା ହେଉଛି ସରକାରଙ୍କ ଯୁବବର୍ଗଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଏକ ପ୍ରତିଫଳନ। ରୋଜଗାର ମେଳା ଦ୍ୱାରା ପ୍ରାୟ ସମୁଦାୟ 12,75,000 ଯୁବକ ବିଭିନ୍ନ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାଗୁଡ଼ିକରେ ନିଯୁକ୍ତି ପାଇବେ। ଭୁବନେଶ୍ୱର ରେଳଭବନ ଏବଂ କଟକ ରେଭେନ୍ସା କଲେଜଠାରେ ଏହି ମେଳା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଜାତୀୟ ସବୁଜ ଟ୍ରିବ୍ୟୁନାଲ୍ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ପରିବେଶ ବିଶେଷଜ୍ଞ, ସୁପ୍ରିମ୍କୋର୍ଟ, ହାଇକୋର୍ଟ ଏବଂ ଜିଲ୍ଲା କୋର୍ଟର ବିଚାରପତିମାନେ ଯୋଗଦେବେ। ଏହା ବ୍ୟତୀତ ବିଭିନ୍ନ ମନ୍ତ୍ରଣାଳୟର ସଚିବ, ବରିଷ୍ଠ ସରକାରୀ ଅଧିକାରୀ, ରାଜ୍ୟ ଆଇନସେବା କର୍ତ୍ତୃପକ୍ଷ, ନ୍ୟାୟିକ ଏକାଡେମୀ, ମୂଲ୍ୟାଙ୍କନ କମିଟିର ପ୍ରତିନିଧିମାନେ ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ 17 ଦେଶର ବିଚାରପତି ଓ ନ୍ୟାୟିକ ପ୍ରତିନିଧି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନ୍ୟାୟିକ ଆଭିମୁଖ୍ୟ, ବୈଜ୍ଞାନିକ ଜ୍ଞାନକୌଶଳ, ପରିବେଶ ଏବଂ ସାଂଗଠନିକ ଅଭିଜ୍ଞତା ଆଦାନ ପ୍ରଦାନ। ଏଥିରେ ନୀତି ପ୍ରଣୟନ, କାର୍ଯ୍ୟାନ୍ୱୟନ ଏବଂ ବିଭିନ୍ନ ପ୍ରତିବନ୍ଧକର ସମାଧାନର ଉପାୟ ବାହାର କରିବା ଲାଗି ବିସ୍ତୃତ ଆଲୋଚନା କରାଯିବ। ଭାରତର ସ୍ୱିଡିଶ ଚାମ୍ବର ଅଫ୍ କମର୍ସ ଦ୍ୱାରା କରାଯାଇଥିବା ବିଜନେସ୍ କ୍ଲାଇମେଟ୍ ସର୍ଭେ 2026 40 ଅଧିକ ବିଶ୍ୱସ୍ତରୀୟ ବଜାର ମଧ୍ୟରେ ବ୍ୟବସାୟଗତ ସହଜତା କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନରେ ରହିଛି। ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋଏଲ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ବିଶ୍ୱସ୍ତରୀୟ ଅସ୍ଥିରତା ସତ୍ତ୍ୱେ ଭାରତ ବ୍ୟବସାୟିକ ସ୍ଥିରତା, ବିକାଶ ଏବଂ ସହଜତା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ଗ୍ଲୋବାଲ୍ ବିଜନେସ୍ କ୍ଲାଇମେଟ୍ ସର୍ଭେ 2026 41 ବିଶ୍ୱ ବଜାର ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ସର୍ବେକ୍ଷଣ ବିଦେଶରେ ବ୍ୟବସାୟ କରିବା ଲାଗି ସ୍ୱିଡିଶ କମ୍ପାନୀଗୁଡ଼ିକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି। ସର୍ବେକ୍ଷଣର ଉଦ୍ଦେଶ୍ୟ ହେଉଛି ବିଶ୍ୱ ବଜାରରେ ବ୍ୟବସାୟିକ ସହଜତା ଲାଗି ଆର୍ଥିକ କାର୍ଯ୍ୟଦକ୍ଷତା ଦୃଷ୍ଟିକୋଣ ଏବଂ ପରିଚାଳନାଗତ ପରିସ୍ଥିତି ସମ୍ପର୍କରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା। ରିପୋର୍ଟରେ କମ୍ପାନୀଗୁଡ଼ିକ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି। ଭାରତର ସଫ୍ଟୱେୟାର ସେବା କମ୍ପାନୀ 2025-26 ବର୍ଷରେ 8.2% ବୃଦ୍ଧି ପାଇ 221.4 billion dollarରେ ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ କମ୍ପ୍ୟୁଟର ସଫ୍ଟୱେୟାର ଏବଂ ଆଇଟି ସକ୍ଷମ ସେବା ରପ୍ତାନୀ ସମ୍ପର୍କିତ ବାର୍ଷିକ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ 7,569 ସଫ୍ଟୱେୟାର କମ୍ପାନୀ ରପ୍ତାନୀ କରି କମ୍ପାନୀଗୁଡ଼ିକ ମଧ୍ୟରୁ 2,363 କାରବାରକୁ ନେଇ ଏହି ଆକଳନ କରାଯାଇଛି। ରିପୋର୍ଟ ଅନୁଯାୟୀ ଆମେରିକା ଭାରତର ସଫ୍ଟୱେୟାର ରପ୍ତାନୀର ପ୍ରମୁଖ କେନ୍ଦ୍ର ରହିଛି। ଆମେରିକାକୁ 2025-26 ବର୍ଷରେ ରପ୍ତାନୀ ହୋଇଥିବା ସଫ୍ଟୱେୟାର ସେବା ଅଂଶ 54.1% ରହିଥିବା ବେଳେ ୟୁରୋପକୁ ଏହି ଅଂଶ 31.8% ରହିଛି। ଗତ ଆର୍ଥିକ ବର୍ଷରେ ବ୍ରିଟେନକୁ 15.4% ସଫ୍ଟୱେୟାର ସେବା ପ୍ରଦାନ କରାଯାଇଛି।

ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପାକିସ୍ତାନର ଖାଇବର ପଖତୁଆ ଅଞ୍ଚଳର କୋହଟ ଜିଲ୍ଲାର ଏକ ମସ୍ଜିଦ୍ ନିକଟରେ ଗତକାଲି ବିସ୍ଫୋରଣ ଘଟି 21 ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ 15 ଜଣ ପୁଲିସ୍ କର୍ମଚାରୀ ରହିଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ 100ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ 73 ଜଣ ପୁଲିସ୍ କର୍ମଚାରୀ ଏବଂ 30 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଗତକାଲି ଶୁକ୍ରବାର ପ୍ରାର୍ଥନା ଚାଲିଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା। ପୁଲିସ୍ ସୂଚନା ଅନୁଯାୟୀ ଅଜଣା ଆତତାୟୀମାନେ ଚେକ୍ପୋଷ୍ଟ ଉପରେ ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଘଟଣାରେ 6 ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ଇତେହାଦ ଉଲ୍ ମୁଜାହିଦ୍ଦିନ ପାକିସ୍ତାନ ନାମକ ଏକ ଆତଙ୍କବାଦୀ ଗୋଷ୍ଠୀ ଏହି ଆକ୍ରମଣ ନେଇ ନିଜକୁ ଦାୟୀ କରିଛି। ରାଷ୍ଟ୍ରପତି ଆସିଫ୍ ଅଲ୍ଲି ଜର୍ଦାରୀ ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଏହି ଘଟଣାକୁ ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ଏହି ସ୍ୱତନ୍ତ୍ର ଧାରାବାହିକରେ ଆମେ ଆପଣଙ୍କୁ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଦେଶରେ ସାମାଜିକ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିଲକ୍ଷିତ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2014 ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ସ୍ୱଚ୍ଛତା ବ୍ୟବସ୍ଥାକୁ ଏକ ଅବହେଳିତ ଜନସ୍ୱାସ୍ଥ୍ୟ ସମସ୍ୟାରୁ ଦେଶବ୍ୟାପୀ ଜନ ଆନ୍ଦୋଳନରେ ପରିଣତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ସମ୍ମାନ ଏବଂ ଆଚରଣଗତ ପରିବର୍ତ୍ତନକୁ ଏହି ଅଭିଯାନର ମୂଳ ଆଧାର କରିଥିଲେ। ଫଳରେ 12 କୋଟିରୁ ଅଧିକ ପାରିବାରିକ ଶୌଚାଳୟ ନିର୍ମାଣ କରାଯାଇଥିଲା। 2019 ସୁଦ୍ଧା ଭାରତୀୟ ଗ୍ରାମଗୁଡ଼ିକୁ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିବା ସମ୍ଭବ ହୋଇଥିଲା। ଏହା ପରିବର୍ତ୍ତନ କେବଳ ଶୌଚାଳୟ ନିର୍ମାଣ ମଧ୍ୟରେ ସୀମିତ ନଥିଲା। 2024 ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେଉଁ ଜିଲ୍ଲାଗୁଡ଼ିକରେ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ଅଧିକ ସଂଖ୍ୟକ ଶୌଚାଳୟ ନିର୍ମାଣ ହୋଇଛି ସେଠାରେ ଶିଶୁ ମୃତ୍ୟୁହାର ଏବଂ ବିଶେଷ କରି 5 ବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁହାର ଯଥେଷ୍ଟ କମ୍ ରହିଛି। ଅଧ୍ୟୟନର ଆକଳନ ଅନୁଯାୟୀ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସ୍ୱଚ୍ଛତା ବ୍ୟବସ୍ଥାରେ ଉନ୍ନତି ଯୋଗୁଁ ପ୍ରତିବର୍ଷ ପ୍ରାୟ 70,000 ଶିଶୁଙ୍କୁ ମୃତ୍ୟୁମୁଖରୁ ବଞ୍ଚାଯାଇପାରିଛି। ଏହି ଅଭିଯାନର ସ୍ୱଚ୍ଛତା ସର୍ବେକ୍ଷଣ ଏକ ଶକ୍ତିଶାଳୀ ଆୟୁଧ ପାଲଟିଥିଲା। ସ୍ୱଚ୍ଛତା ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଲୋକଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ଯୋଗୁଁ ଦେଶର ସହର ତଥା ନଗରଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ଏବଂ ସେଗୁଡ଼ିକୁ ମାନ୍ୟତା ଓ ର୍ୟାଙ୍କିଂ ପ୍ରଦାନ କରାଯାଇଥିଲା। 2014 ଅକ୍ଟୋବର 2 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ହାତରେ ଝାଡ଼ୁ ଧରି ସଫେଇ କାର୍ଯ୍ୟ କରିଥିଲେ। ସେ 9 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏଥିପାଇଁ ମନୋନୀତ କରିବା ସହ ପ୍ରତ୍ୟେକଙ୍କୁ ଏହି ଆନ୍ଦୋଳନରେ ଆଉ 9 ଜଣଙ୍କୁ ସାମିଲ କରିବାକୁ ଅନୁରୋଧ କରିଥିଲେ। ଫଳରେ ଏକ ସେବା ଶୃଙ୍ଖଳ ସୃଷ୍ଟି ହୋଇଥିଲା ଯାହା ସ୍ୱଚ୍ଛ ଭାରତକୁ ଏକ ସରକାରୀ କାର୍ଯ୍ୟକ୍ରମରୁ ଜନ ଆନ୍ଦୋଳନରେ ପରିଣତ କରିବାରେ ସହାୟକ ହୋଇଥିଲା। ଏହି ପଦକ୍ଷେପ ସ୍ୱଚ୍ଛତାକୁ ଏକ ମୌଳିକ ଆବଶ୍ୟକତାରେ ପରିଣତ କରିବା ସହ ଶୌଚାଳୟଗୁଡ଼ିକୁ ସ୍ୱାସ୍ଥ୍ୟ ସମ୍ମାନ ଏବଂ ମାନବ ବିକାଶର ମାଧ୍ୟମ ପାଲଟିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କାନାଡ଼ାର ଆନ୍ତର୍ଜାତିକ ବାଣିଜ୍ୟ ମନ୍ତ୍ରୀ ମନିନ୍ଦର ସିଦ୍ଧୁଙ୍କ ସହ ଭାରତ କାନାଡ଼ା ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି ସେପା ସମ୍ପର୍କରେ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଉଭୟ ପକ୍ଷ ଏହି ସହଭାଗିତା ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଭାରତ କାନାଡ଼ା ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି ସେବା ଏବଂ ସାମଗ୍ରୀର ବ୍ୟବସାୟ ଓ ପୁଞ୍ଜିନିବେଶ ତଥା ଅର୍ଥନୈତିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ବୃଦ୍ଧି ନିମନ୍ତେ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ଗୋଏଲ ଉଭୟ ଦେଶର ଲୋକଙ୍କ ସ୍ୱାର୍ଥ ପାଇଁ ଏହି ଚୁକ୍ତି ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହେବ ବୋଲି କହିଛନ୍ତି। ଜାପାନର ଆଇଚି ନଗୱାସ୍ଥିତ ପାଲୋମା ମିଜୁହ ଷ୍ଟାଡିୟମରେ ଆଜି 20ତମ ଏସୀୟ କ୍ରୀଡ଼ା 2026ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 2:30 ଏହା ଆରମ୍ଭ ହେବ। ଉଦ୍ଘାଟନୀ ଉତ୍ସବରେ ଅଲମ୍ପିକ୍ ପଦକ ବିଜେତା ମନୁ ଭାକର ଏବଂ ସଟ୍ଫୁଟ୍ ଚାମ୍ପିୟନ୍ ତଜିନ୍ଦର ପାଲ ସିଂ ତୁର୍ ଭାରତର ଜାତୀୟ ପତାକା ବହନ କରିବେ। ଏସୀୟ କ୍ରୀଡ଼ାର ଏହି ସଂସ୍କରଣ ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାରତର 500 ଜଣ ଖେଳାଳି 37 କ୍ରୀଡ଼ାରେ ଅଂଶଗ୍ରହଣ କରିବେ। ଏହି କ୍ରୀଡ଼ାରେ 45 ଦେଶର କ୍ରୀଡ଼ାବିତ୍ମାନେ ଅଂଶଗ୍ରହଣ କରୁଛନ୍ତି। ଏସୀୟ କ୍ରୀଡ଼ାର ଏହି ସଂସ୍କରଣରେ 43 କ୍ରୀଡ଼ାରେ 469 ପଦକ ପାଇଁ ପ୍ରତିଯୋଗିତା ହେବ। ତୃତୀୟ ଥର ପାଇଁ ଜାପାନ ଏହି ବହୁଦେଶୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରୁଛି। 1958 ଟୋକିଓ କ୍ରୀଡ଼ାର ଆୟୋଜନ କରାଯାଇଥିବା ବେଳେ ଦ୍ୱିତୀୟ ଏସୀୟ କ୍ରୀଡ଼ା ହିରୋସୀମାରେ 1994 ଆୟୋଜନ କରାଯାଇଥିଲା।

0: ପୁଣି ଥରେ ବିଂଶତମ ରୋଜଗାର ମେଳାରେ ଆଜି 51,000 ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ ଶୀର୍ଷକରେ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ବିଜିନେସ୍ କ୍ଲାଇମେଟ୍ ସର୍ଭେ ରିପୋର୍ଟ ଅନୁଯାୟୀ ବ୍ୟବସାୟଗତ ସହଜତା କ୍ଷେତ୍ରରେ ପ୍ରଥମ ସ୍ଥାନରେ ଭାରତ ପାକିସ୍ତାନ ଏକ ମସ୍ଜିଦ୍ ନିକଟରେ ବିସ୍ଫୋରଣରେ 21 ଜଣଙ୍କର ମୃତ୍ୟୁ ଓ ଶତାଧିକ ଆହତ ଏବଂ ଜାପାନର ପାଲୋମା ମିଜୁହୋ ଷ୍ଟାଡିୟମ୍ରେ ଆଜିଠାରୁ ଆରମ୍ଭ ହେବ ବିଂଶତମ ଏସୀୟ କ୍ରୀଡ଼ା ସମ୍ବାଦ ଶେଷ ହେଲା
1: ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା ପ୍ରସ୍ତୁତି ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

ନମସ୍କାର, ଶୁଭ ସକାଳ ଆପଣଙ୍କୁ ଏବଂ ସ୍ୱାଗତ ଶନିବାର ପରିକ୍ରମାକୁ। ଆଜିର ପରିକ୍ରମାରେ ଶୁଣିବା ଆମ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ଭାତୃଭାବର ପର୍ବ ଗଣପର୍ବ ନୂଆଖାଇ ଉପରେ କିଛି କଥା, କିଛି ସୁନ୍ଦର ଗୀତ। ତେବେ ଏସବୁ ସହିତ ମୁଁ ଅଛି ଆପଣଙ୍କର ଚିରପରିଚିତ ମିତ ସଚ୍ଚିଦାନନ୍ଦ ମଲ୍ଲିକ।

ଆପଣ ଜାଣିଛନ୍ତି ଯେ ଭାରତରେ ଆବାହମାନ କାଳରୁ ପ୍ରଚଳିତ ବହୁ ପର୍ବପର୍ବାଣୀ ମଧ୍ୟରୁ ଶସ୍ୟ ପୂଜା ବା ନୂତନ ଅନ୍ନ ପୂଜା ସମ୍ଭାବ୍ୟ ଭାବେ ପ୍ରାଚୀନତମ। ପ୍ରାଣ ଧାରଣ ପାଇଁ ଶସ୍ୟ ଉପରେ ନିର୍ଭରଶୀଳ ହେବା ପରେ ସଭ୍ୟତାର ସେ ଆଦ୍ୟ ଉଷାର ଅରୁଣ ଛିଟାରେ ମଣିଷ ମନରେ ସୃଷ୍ଟିକର୍ତ୍ତାଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ ପାଇଥିଲା। ତେଣୁ ପ୍ରାଣ ଧାରଣ ପାଇଁ ଯିଏ ଅସରନ୍ତି ଭାବେ ଖାଦ୍ୟ ସମ୍ଭାରର ସନ୍ଧାନ ଦିଅନ୍ତି ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଉଦ୍ଦେଶ୍ୟରେ ଏହି ନୂଆଖାଇ ପର୍ବର ସୃଷ୍ଟି। ପୃଥିବୀର ବିଭିନ୍ନ ସ୍ଥାନରେ ଏବଂ ବିଶେଷ କରି ଭାରତର ବିଭିନ୍ନ ସ୍ଥାନରେ ଶସ୍ୟ ଦେବତା ପୂଜା ତଥା ଶସ୍ୟ ପୂଜାର ବିଧି ଭିନ୍ନ ଭିନ୍ନ ହେଲେ ସୁଦ୍ଧା ପାଳନ କିନ୍ତୁ କରାଯାଇଥାଏ। ନବାନ୍ନ ପୂଜାର ଏକ ବିଶେଷ ମହତ୍ଵ ରହିଛି ଭାରତରେ। ଏଇଠି କଳ୍ପନାର ସୂକ୍ଷ୍ମ ଜାଲରେ ଅନ୍ନ ଆନନ୍ଦ ଓ ଆତ୍ମାକୁ ଛନ୍ଦି ଦେଇ ତୈତରୀୟ ଉପନିଷଦରେ ମହର୍ଷି ଗାଇଥିଲେ, ଅନ୍ନମ୍ ବ୍ରହ୍ମେତି ବ୍ୟାଜନାତ୍ ଅନ୍ନ ଦେବ ଖଲ୍ୱିମାନି ଭୂତାନି ଜାୟନ୍ତେ ଅନ୍ୱେନ ଜାତାନି ଜୀବନ୍ତି ଅନ୍ନମ୍ ପ୍ରୟନ୍ତ ଭିଂଶମ୍ ବିଂଶନ୍ତି ତିହି। ଯାହାର ଅର୍ଥ ହେଉଛି ଅନ୍ନର ଅନ୍ୟ ନାମ ହେଉଛି ବ୍ରହ୍ମ ବା ଈଶ୍ୱର। ପ୍ରତ୍ୟେକ ଏହି ଅନ୍ନରୁ ଜାତ ହୁଅନ୍ତି, ଅନ୍ନ ଯୋଗୁଁ ଜୀବନ ଧାରଣ କରନ୍ତି ଏବଂ ମୃତ୍ୟୁ ପରେ ଅନ୍ୟମାନଙ୍କ ପାଇଁ ସେମାନେ ଅନ୍ନ ହୋଇଯାଆନ୍ତି। ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ତାହା ଭୌତିକ ହେଉ ବା ଅଭୌତିକ ହେଉ ଅନ୍ନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଜୀବନ ଧାରଣର ମାଧ୍ୟମ, ଆନନ୍ଦର ଉତ୍ସ ଏବଂ ଆତ୍ମାର ଅଙ୍ଗ। ତେଣୁ ଏହି ଉପନିଷଦର ଅନ୍ୟତ୍ର ଅତି ସୂକ୍ଷ୍ମ ଭାବରେ ପ୍ରକାଶ କରାଯାଇଛି, ଅହମ୍ ମନ୍ନମ୍ ଅହମ୍ ମନ୍ନମ୍ ଅହମ୍ ମନ୍ନମ୍ ଅହମ୍ ମନ୍ନାଦୋ ଅହମ୍ ମନ୍ନାଦୋ ଅହମ୍ ମନ୍ନାଦ ଅହମ୍ ମନ୍ନମ୍ ମନ୍ନମ୍ ମଦତ୍ତମାଦ୍ରୁଇ। ଯାହାର ଅର୍ଥ ହେଲା ସ୍ୱୟଂ ପରମବ୍ରହ୍ମ ନିଜେ କହିଛନ୍ତି, ମୁହିଁ ଅନ୍ନ ମୁହିଁ ଅନ୍ନ, ସେହି ଅନ୍ନର ମୁହିଁ ଉପଭୋକ୍ତା ମୁହିଁ ଉପଭୋକ୍ତା। ଯିଏ ନିଜ ନିଜର ଅନ୍ନ ଗ୍ରହଣ କରେ ମୁଁ ମଧ୍ୟ ସେହି ଅନ୍ନ ଗ୍ରହଣ କରିଥାଏ। ତେଣୁ ଖୁବ୍ ପ୍ରାଚୀନ କାଳରୁ ହିଁ ଅନ୍ନକୁ ଭଗବାନଙ୍କର ଅନ୍ୟ ରୂପ ଓ ତାଙ୍କରି ଦାନ ସ୍ୱରୂପ କଳ୍ପନା କରାଯାଇଛି। ତେବେ ଏହି ନବାନ୍ନ ବା ନୂଆଖାଇ ବିଷୟରେ ଆହୁରି ଦୀପଦ କଥା ଜାଣିବା, କିନ୍ତୁ ତା ପୂର୍ବରୁ ନବା ଗୋଟିଏ ଛୋଟ ସଙ୍ଗୀତମୟ ବିରତି।

ନୂଆଖାଇ ଦିନ ପୂର୍ବ ଦିନରୁ ନୂତନ ଧାନ ସଂଗ୍ରହ କରାଯାଏ। ଏହି ଦିନର ପାହାନ୍ତିଆରୁ ଘରର ବୋହୁ ସ୍ନାନ ସାରି ସମଗ୍ର ଅଞ୍ଚଳଟିକୁ ପରିଷ୍କାର କରି ରଖନ୍ତି। ନିଜର ଆର୍ଥିକ ଶକ୍ତି ଅନୁଯାୟୀ ପ୍ରତ୍ୟେକ ଘରେ ପିଠାପଣା, କ୍ଷୀରି ତଥା ଅନ୍ୟାନ୍ୟ ପୂଜା ସାମଗ୍ରୀ ତିଆରି ହୁଏ। ପ୍ରଥମେ ତାହା ଇଷ୍ଟ ଦେବ ବା ଦେବୀଙ୍କୁ ତଥା ମହାଲକ୍ଷ୍ମୀଙ୍କ ଆଗରେ ପୂଜା କରାଯାଏ। ପୂଜା ପରେ ଘରର ସଭିଏଁ ଏକତ୍ର ବସି ଏହି ପ୍ରସାଦ ସେବନ କରନ୍ତି। ଭାଇ ଭାଇ ମଧ୍ୟରେ ପରସ୍ପର ମନୋମାଳିନ୍ୟ ଥିଲେ ମଧ୍ୟ ସାନ ଭାଇ ବଡ଼ ଭାଇ ଘରକୁ ଯାଇଥାଏ ଏବଂ ପ୍ରସାଦ ସେବନ କରେ। ପ୍ରସାଦ ସେବନ ପରେ ଘରେ ଇଷ୍ଟଦେବଙ୍କର ଦର୍ଶନ କରାଯାଏ। ତାପରେ କନିଷ୍ଠମାନେ ବୟୋଜ୍ୟେଷ୍ଠମାନଙ୍କୁ ଭୂମିଷ୍ଠ ପ୍ରଣାମ କରିଥାନ୍ତି। ସତେ ଯେପରି ସବୁ ଦ୍ୱେଷକୁ ପଦାନତ କରି ନିଜର ଦାୟିତ୍ୱରେ ସଭିଏଁ ଚେତନାସିକ୍ତ ହୋଇ ପାରିବାରିକ ସମ୍ବନ୍ଧର ଦୃଢ଼ ଭିତ୍ତିଭୂମି ନିର୍ମାଣ କରନ୍ତି। ଏହା ଯେ ଏକ ଦେଖାଣିଆ ପରମ୍ପରା ତାହା ନୁହେଁ, ବା କେବଳ ଏକ ପାରିବାରିକ ଚଳଣୀ ତାହା ବି ନୁହେଁ, ବରଂ ଭାରତୀୟ ସଭ୍ୟତା ଓ ସଂସ୍କୃତି ପ୍ରତି ଏହା ହେଉଛି ସାଧାରଣ ମଣିଷର ଏକ ଅଚେତନ ମନର ସ୍ୱୀକାର। ଏହି ସଂସ୍କୃତିର ବ୍ୟାଖ୍ୟା କରାଯାଇ ଅଥର୍ବ ବେଦରେ କୁହାଯାଇଛି, ମା ଭ୍ରାତା ଭ୍ରାତରମ୍ ଦ୍ୱିଷମ୍ ମୋ ଶ୍ୱସାର ମୂତ ଶ୍ୱସା ସମ୍ୟଞ୍ଚ ସବ୍ରତା ଭୂତ୍ୱମ୍ ବାଚମ୍ ବଦତ ଭଦ୍ରୟା ସଜ୍ଞାନମ୍ ପୁରୁଷେଭ୍ୟ ସମାନି ପ୍ରପାସଃ ବୋନ୍ନଭାଗଃ। ଅର୍ଥାତ୍, ଭାଇ ଭାଇକୁ ଦ୍ୱେଷ ନ କରୁ, ଭଉଣୀ ଭଉଣୀକୁ ଘୃଣା ନ କରୁ, ସମସ୍ତେ ନିର୍ମଳ ଚିତ୍ତ ଏକ ବ୍ରତ ହୋଇ ଭଦ୍ରବାଣୀ ଉଚ୍ଚାରଣ କରନ୍ତୁ। ସମସ୍ତଙ୍କ ମନରେ ସଜ୍ଞାନ ଜାତ ହେଉ, ଅନ୍ନ ଓ ଜଳର ସାମଗ୍ରୀ ସମାନ ହେଉ। ଏହି ନବାନ୍ନ ଦିବସରେ ସଂସ୍କୃତରେ ଏକ ମହତବାଣୀ ଯେଭଳି ମହତ ଓ ମହିୟାନ ଭାବରେ କାର୍ଯ୍ୟ କରେ, କେବଳ ଯେ ପାରିବାରିକ କ୍ଷେତ୍ରରେ ଏହା ସୌହାର୍ଦ୍ଦ୍ୟର ସଂହତି ସ୍ଥାପନ କରେ ତାହା ନୁହଁ, ସାମାଜିକ କ୍ଷେତ୍ରରେ ମଧ୍ୟ ଏହା ଉପାଦେୟତା ରହିଛି। ନବାନ୍ନ ଦିନ ନବାନ୍ନ ଭକ୍ଷଣ ପରେ ବୟୋଜ୍ୟେଷ୍ଠମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଏହାର ଅନ୍ୟ ଏକ ମୁଖ୍ୟ ଅଙ୍ଗ। ନୂଆଖାଇ ଜୁହାର ବର୍ତ୍ତମାନ ଏହି ଦିବସର ସାମାଜିକ ପରମ୍ପରା। ଏହାଫଳରେ ସଂକୀର୍ଣ୍ଣ ଗୋଷ୍ଠୀଗତ ତଥା ସ୍ୱାର୍ଥଜନିତ ଦୋଷକୁ ବହୁଳାଂଶରେ ଦୂର କରିବା ପାଇଁ ପ୍ରଚେଷ୍ଟା କରାଯାଇଛି। ସମାଜରେ ମଣିଷ ଭାବେ ମଣିଷ ହୋଇ ରହିବା ପାଇଁ ଯେଉଁ ଦର୍ଶନ ଓ ନୀତିର ଆବଶ୍ୟକତା ଅଛି ତାହା ନବାନ୍ନ କିଛି ପରିମାଣରେ ପୂର୍ଣ୍ଣ କରେ। ତେବେ ବର୍ତ୍ତମାନ ଆସନ୍ତୁ ନବା ଗୋଟେ ଛୋଟ ସଙ୍ଗୀତମୟ ବିରତି। ବିରତି ପରେ ଆହୁରି କିଛି ସୂଚନା।

ନବାନ୍ନ ଗୋଟିଏ ଦୃଷ୍ଟିରୁ ବିଚାର କଲେ ଏକ ସଂକଳ୍ପର ଦିବସ। ଏହି ଦିବସରେ ହସ ଖୁସିରେ ଲୋକେ ପରସ୍ପରକୁ ଜୁହାର କରି ଜିଇଁ ଜାଗିଥିଲେ ବର୍ଷେ ବୋଲି କହିଥାନ୍ତି, ଯାହାର ଅର୍ଥ ହେଉଛି ଭଗବାନଙ୍କ ଦୟାରୁ ଜୀବନ ଥିଲେ ପୁଣି ଏପରି ଏକ ମଧୁମୟ ଉତ୍ସବ ପାଳନ କରିବାର ସୁଯୋଗ, ଆଗ୍ରହ ଭରା ପ୍ରାଣରେ ଅପେକ୍ଷା କରିବାର ଆଶା ପୋଷଣ କରାଯାଏ ଆସନ୍ତା ବର୍ଷକୁ। ଅନ୍ୟ ଅର୍ଥରେ ଆଗାମୀ ବର୍ଷ ପୁଣି ନୂତନ ଫସଲ ଉପଜାଇ ଏହି ଉତ୍ସବର ପାଳନ ପାଇଁ ଚାଷୀ ସଂକଳ୍ପ ନେଇଥାଏ। ଏହା ଏକ ମଧ୍ୟ ଏକ ପରମ୍ପରା କେବଳ ନୁହେଁ, ଏହା ପୃଷ୍ଠଭୂମିରେ ଏକ ଭାରତୀୟ ସଂସ୍କୃତି ଓ ଦର୍ଶନର ଆଲେଖ୍ୟ ରହିଛି ଅମ୍ଳାନ ଭାବରେ। ଅନ୍ନମ୍ ନ ନିନ୍ଦାତ୍ ତଦ୍ ବ୍ରତମ୍, ଅନ୍ନମ୍ ନ ପରିଚକ୍ଷିତ୍ ତଦ୍ ବ୍ରତମ୍, ଅନ୍ନମ୍ ବହୁ କୁର୍ବାତ୍ ତଦ୍ ବ୍ରତମ୍, ଯାହାର ଅର୍ଥ ହେଉଛି ଅନ୍ନକୁ ନିନ୍ଦା କର ନାହିଁ, ଅନ୍ନ ନଷ୍ଟ କର ନାହିଁ, ଅନ୍ନ ବହୁ ପରିମାଣରେ ଉତ୍ପନ୍ନ କର, ନିଜ ଜମି ଚାଷ କର, ଏହା ତୁମର ବ୍ରତ ହେଉ। ଏହାଫଳରେ ସାମାଜିକ ଅର୍ଥନୈତିକ ଅଭିବୃଦ୍ଧିରେ କିଛି ସାହାଯ୍ୟ କରିବ। ଏହି ସାଂସ୍କୃତିକ ଚେତନାରେ ପ୍ରାଣବାନ ହୋଇ ଚାଷୀ ପୁଣି ସଂକଳ୍ପ ନିଏ ବହୁ ଅନ୍ନ ଉତ୍ପନ୍ନ କରି ନିଜର, ସମାଜର ତଥା ଦେଶର ସମୃଦ୍ଧିର ଅଭିବୃଦ୍ଧି କରିବା ଦିଗରେ। ନବାନ୍ନ ଯେ କେବଳ ସମଗ୍ର ପଶ୍ଚିମ ଓଡ଼ିଶାରେ ପାଳିତ ହୁଏ ତାହା ନୁହେଁ, ବରଂ ବସ୍ତର, ଛତିଶଗଡ଼, ସାରଙ୍ଗଗଡ଼, ବୈଷ୍ଣା, ସରାଇପାଲି, ଫୁଲଝର, ରାୟଗଡ଼ ପ୍ରଭୃତି ଅଞ୍ଚଳରେ ଓଡ଼ିଆ ଲୋକଙ୍କ ମଧ୍ୟରେ ମହାସମାରୋହରେ ପାଳନ କରାଯାଏ। ସେହିସବୁ ଦୃଷ୍ଟିରୁ ଏହି ଦିବସକୁ ଚାଷୀ ପାଇଁ ଏକ ସଂକଳ୍ପ ଦିବସ ଭାବେ ସବୁ ସ୍ଥାନରେ ପାଳନ କରାଗଲେ କୃଷକଙ୍କୁ ଆହୁରି କୃଷ୍ୟାଭିମୁଖୀ କରାଯାଇ ଉତ୍ପାଦନ ବଢ଼ାଇବାରେ ସହାୟକ ହୁଅନ୍ତା।

ହଁ ବନ୍ଧୁଗଣ, ସମଗ୍ର ପଶ୍ଚିମ ଓଡ଼ିଶାରେ ଏହି ନୂତନ ଅନ୍ନର ପର୍ବ, ଏହି ଭାତୃଭାବର ପର୍ବ, ଏହି ଗଣପର୍ବ ପଞ୍ଚମୀ ତିଥିରେ ପାଳନ କରୁଥିବା ବେଳେ ଆମ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଦଶମୀ ତିଥିରେ ପାଳନ କରାଯାଏ ଏବଂ ଏହା ଆବାହମାନ କାଳରୁ ପାଳିତ ହୋଇ ଆସୁଛି। ଅଧିଷ୍ଠାତ୍ରୀ ଦେବୀ ମାଣିକ ପାଟଣାର ମା ମାଣିକେଶ୍ୱରୀଙ୍କର ଆଦେଶ।

ଯାଇ ଦଶମୀ ତିଥିରେ ପୁଣି ଥରେ ଏଇଠି ନବାନ୍ନ ଭକ୍ଷଣ କରାଯିବ, ଆସନ୍ତା ସୋମବାର ଦିନ। ତେଣୁ ଏହି ଉପଲକ୍ଷେ ପୁଣି ଥରେ ଆପଣ ସମସ୍ତଙ୍କୁ ନୂଆଖାଇର ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା, ନୂଆଖାଇ ଜୁହାର।

0: ଶୁଣୁଥିଲେ ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା ପ୍ରସ୍ତୁତି ଏବଂ ଉପସ୍ଥାପନାରେ ଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ବର୍ତ୍ତମାନ ନେଇ ଆସିଛୁ କାର୍ଯ୍ୟକ୍ରମ ଚାଷର କଥା। ଆଜି ଏଥିରେ ଶୁଣିବେ ପରିବା ଫସଲର ଯତ୍ନ ସମ୍ପର୍କରେ ଉପସ୍ଥାପନା କରିଛନ୍ତି ପ୍ରଣତି ମିଶ୍ର।
1: ଆମର ଯେନ୍ ଚାଷୀ ଭାଇ ଭଉଣୀମାନେ ପରିବା ଚାଷ କରୁଥିବେ ସେମାନେ ଜାଣିଥିବେ ଯେ ପରିବା ମନକେ କିରା ପତେଙ୍ଗା ଲାଗ୍ବାରଟା କେବେ ବି ନେଇ ଛାଡ଼େ ମାତର୍କ। ତା ବୋଲିକରି ଆମେ ହରବର୍ ହେଇକରି ସାଙ୍ଗେ ସାଙ୍ଗେ ରାସାୟନିକ ଔଷଧମାନେ ବ୍ୟବହାର ନେଇ କରିକରି ଆଗ ଜୈବିକ ଉପାୟମାନେ କରିଦେଖମା। ଯଦି ନେଇ କାମ ଦେବା ବେଲେ ଯାଇ ଆର୍କର୍ ସରିକେ ଇ ଔଷଧମାନକେ ବ୍ୟବହାର କର୍ମା। ହେଲେ ଆମେ ଜୈବିକ ଉପାୟମାନେ କର୍ବାର ଆଗ୍ନୁ ତାର୍ ବିଷୟରେ ଅଧିକ ଜାଣି ରଖମା ବେଲେ ଆର୍ ଟିକେ ଭଲ। ଇ ଉପାୟନେ ପ୍ରାକୃତିକ ପରିବେଶର ଜୀବଜନ୍ତୁ ମାନକେ ନେଇକରି ରୋଗ ପୋକ କମାବାର ଲାଗି ଖୁବ୍ ଗୁଡ଼ା ଉପାୟମାନେ ଅଛେ। ସେ ଭିତରୁ ଗୋଟେ ହେଲା ଉପକାରୀ କିରା, ଯେନ୍ଟାକି ପରାଶ୍ରୟ କିରା ବୋଲି ବି କହେସନ୍। ବନ୍ଧାକୋବି ଆର୍ ଫୁଲକୋବି ନେ ଠିକିରିଆ କିରା ଲାଗିକରି ଖୁବ୍ ନୁକସାନ କରିପକାସନ୍। ତ ଏଥିର୍ ଲାଗି ବଢ଼ିଆ କିରା ଅଛେ ଯେନ୍ଟା ଇ ଠିକିରିଆ କିରାକେ ମାରିଦେସି, ସେଟା ହେଲା ଟ୍ରାଇକୋଗ୍ରାମା ଟଏଡ଼ିଆ ବ୍ୟାକ୍ଟେରିଆ। ବନ୍ଧାକୋବିନେ ଲାଗୁଥିବାର କିରାକେ ଟ୍ରାଇକୋଗ୍ରାମା ବ୍ରାସିକେ ବଢ଼ିଆ କରି କମେଇ ପାର୍ସି। ହେନ୍ତା ଚିଲୋନିସ୍ ବ୍ଲାକ୍ବର୍ନି ବଲିଆ ଅଣ୍ଡା ଆରୁ ପିଲ୍ ମନ୍କେ ହେକ୍ଟର ପିଛା 500 to 1000 ଲେଖା ଛାଡ଼ିଲେ, ବାଇଗନ୍ ଫସଲନେ 2 to 3 ଲେଖା ଛାଡ଼ିଲେ ସେତାକେ ଧରୁଥିବାର ଫଲ୍ ବିନ୍ଧା ଆରୁ କାଣ୍ଡବିନ୍ଧା କିରା ମନ୍କେ ଖୁବ୍ ପରିମାଣରେ କମେଇ ପାର୍ମା। ଆର୍ କେତେକ ପରିବାରେ ଲାଗୁଥିବାର ଆମେରିକୀୟ ବକ୍ରା କିରା, ଯେନ୍ଟାକି ହେଲିକୋବର୍ପା ବୋଲି କହେସନ୍, କାଲିମୁଡ଼ି କିରା, ସ୍ପୋଡ଼ପ୍ଟେରା ଆରୁ ଅଲଗା ଅଲଗା ପ୍ରଜାପତି ଜାତିର କିରା ମନ୍କେ ବ୍ରାକନ୍ ହେଭେଟର, ବ୍ରାକନ୍ ବ୍ରୋଭିକର୍ଣ୍ଣନ, ବ୍ରାକନ୍ କିଟ୍ ପାଟ୍ରିଟ୍ ଭଳିଆ କିରାମାନେ ଭଲ୍ କରି କମେଇ ପାର୍ସନ୍। ହେଲେ ଆମକେ ଇ ଜାଗାନେ କେତେଟା କଥା ମନେ ରଖବାକେ ପଡ଼ବା। ଯଦି ଆମେ ଇ ପରାଶ୍ରୟ କିରାମାନକେ ବାୟର୍ ମନକେ ଛାଡ଼ିଛୁ ବେଲେ ରାସାୟନିକ ଔଷଧ ବ୍ୟବହାର ନେଇ କର୍ବାର କଥା। ଫେର୍ ଆମେ ସତର୍କ ହେମା ଯେ କେନ୍ କିରାର ଲାଗି କେନ୍ ପରାଶ୍ରୟ କିରାକେ କ୍ଷେତ ମନକେ ଛାଡ଼୍ମା, ତେନ୍କେ କେନ୍ତା କରି ସେମାନକେ ବ୍ୟବହାର କର୍ମା, କେତେ ପରିମାଣନେ ଆରୁ ସେଟା ମନକେ କେନୁ ପାଇମା ଆମେ, ତ ଏ ବିଷୟରେ ଅଧିକ କିଛି ଜାଣବାର୍ ଲାଗି କୃଷି ବିଶେଷଜ୍ଞ ଆଜ୍ଞାମାନଙ୍କର ସନେ କଥାବାର୍ତ୍ତା କର୍ମା। ଆର୍ ଗୋଟେ ଜରୁରୀ କଥା ହେଲା ଯେ ଆମେ ଜାଣବାକେ ପଡ଼ବା କେନ୍ କିରାର କେନ୍ ଅବସ୍ଥାନେ ପରାଶ୍ରୟ କିରା ଦରକାର ହେସି। ବେଲେ ଅପକାରୀ କିରାର ଅଣ୍ଡା ଅବସ୍ଥାନେ ପରାଶ୍ରୟ କିରାର ଅଣ୍ଡା ଅବସ୍ଥାକେ, ପିଲ୍ ଅବସ୍ଥାନେ ପିଲ୍ ପରାଶ୍ରୟ କିରାର ପିଲ୍କେ, ଖୋସା ଅବସ୍ଥାନେ ପରାଶ୍ରୟ କିରାର ଖୋସା ଅବସ୍ଥାନେ, ଏନ୍ତା ହିସାବେ ଆମେ କ୍ଷେତେନେ ଛାଡ଼୍ମା। ଇତାକେ ଛାଡ଼ିଦେଲେ ଆର୍ ବି ଗୋଟେ କଥା ଆମେ ଧ୍ୟାନ ଦେମା ଯେ କ୍ଷେତର ଅଲଗା ଅଲଗା ଜାଗାନେ ଠିକ୍ ହିପାସେ ବାଟି ହେଇକରି ଯେନ୍ତା କରି ଇ ପରାଶ୍ରୟ କିରାମାନେ ରହିବେ। ବେଲେ ବେଲେ ଅମୃତଭଣ୍ଡା ଗଛନେ ଦହିଆ କିରା ହେଇକରି ଖୁବ୍ ନୁକସାନ ପହଞ୍ଚାସି। ଇତାକେ କମାବାର୍ ଲାଗି ବି ପରାଶ୍ରୟ କିରା ଅଛେ, ସେତା ନାଁ ହେଲା ଏରୋଫାଗସ୍ ପପେୟା। ଏମିତି କେତେଟା ଜୀବ ଅଛନ୍ ଯେନ୍ମାନେ ଫସଲକେ ନୁକସାନ କରୁଥିବାର କିରାମାନଙ୍କର ଦୁହିନେ ରୋଗ କରାସନ୍, ଯେନ୍ତାକି ବାସିଲସ୍ ଥିରୁଞ୍ଜିଏନ୍ସିସ୍। ଇଟାକେ ଖୁବ୍ ଲୋକ ବ୍ୟବହାର କରିଥିସନ୍। ଆମେ ବିଟି ଭେରାଇଟି କୃଷ୍ଟାକି ସିରୋଟାଇପ୍ 3A, 3B, SA11 ଆଦି ବ୍ୟବହାର କରିକରି ଫୁଲକୋବି ଆରୁ ବନ୍ଧାକୋବିନେ ଲାଗୁଥିବାର ଠିକିରିଆ କିରା ଆରୁ ଅଲଗା ଅଲଗା ପରିବାରେ ଲାଗୁଥିବାର ଆମେରିକୀୟ ବକ୍ରା କିରା ମନକେ କମେଇ ପାର୍ମା। ସେନ୍ତା ବିଟି ଭେରାଇଟି ବୁଷ୍ଟକିର୍ ଷ୍ଟ୍ରେନ୍ HD1-8L ଦେଲେ ବାଇଗନ୍ ଭେଣି ଆରୁ ପାତଲଘଣ୍ଟାର ଫଲବିନ୍ଧା କିରାମାନକେ କମାବାର୍ ଲାଗି ଭଲ୍ କାମ ଦେସି। ବିଟି ଭେରାଇଟି ଖାଲିରେ ବି ଠିକ୍ ହିପାସେ ବନ୍ଧାକୋବି ଆରୁ ଫୁଲକୋବିର ଠିକିରିଆ କିରା, ଟମାଟୋର ଆରୁ ଭେଣି।

0: ଫଲବିନ୍ଧା କିରାମନ୍କେ କମାବାର୍ ନେ ସାହାଯ୍ୟ କର୍ସି। ଆର୍ ବି ଆମେ ଜାନ୍ବାକେ ଚାହେଁମା ବେଲେ ବିଟି କୃଷ୍ଟକି H3A3B HD1 ଆଦି ପରାଶ୍ରୟୀ କିରାମନେ ପ୍ରଜାପତି ଜାତିର କିରାମନ୍କେ କମେଇଥିସି। ଆମର୍ ବଜାରନେ ଇଟାମାନେ ଯେନ୍ ନାଁ ମନ୍କେ ମିଲ୍ସି ସେଟା ମାନେ ହେଲା ହଲ୍ଟ, ଡିପେଲ, ଡେଲଫିନ୍, ବାୟୋଡାଟ, ଥୁରିସାଇଡ୍, ବାୟୋଲ୍ୟାବ, ଜାଭେଲିନ୍। ସେନ୍ତା ବିଟି ଭେରାଇଟି ଗାଲେରିଆ ବଜାରରେ ସ୍ପିକ୍ଟୁରିନ୍ ନାଁ ଥି ମିଲ୍ସି। ଏବେ ଆମେ ଜାନ୍ମା ଇତାକେ ବ୍ୟବହାର କେନ୍ତା କରି କର୍ମା। ବିଟି ପାନ୍କେ ଲିଟେକ୍ ପାନ୍ନେ 2 ml କି 2 g ହିପାସେ ଗୁଲି କରି ଦେମା। ହେଲେ ବି ଆମେ ଇଟା ମନ୍କେ ବ୍ୟବହାର କର୍ବାର ଆଗନୁ ସେ ଔଷଧ ଡବା ମନ୍କେ ଲେଖା ହେଇଥିବାର କାଗଜ ମନ୍କେ ଭଲ୍ କରି ପଢ଼ିକରି ତେନ୍କେ ଯାଇକରି ଦେମା। ଆଜିକାଲି ବଜାରରେ ଯେନ୍ ଔଷଧ କଷା ମାନେ ମିଲୁଛେ ତାକେ ଭଲ୍ କରି ଦେଖିକରି ବୁଝିସୁଝି କରି ଆମେ ବ୍ୟବହାର କର୍ବାକେ ପଡ଼୍ବା।
1: ଶୁଣିଲେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା, ଉପସ୍ଥାପନ କରିଥିଲେ ପ୍ରାଣତି ମିଶ୍ର। ଏଥର ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା କିଛି ଭକ୍ତିଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଆରମ୍ଭରେ ଶିଳ୍ପୀ ଆଲୋକ କୁଣ୍ଡୁ ଗାଇଛନ୍ତି ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ। ସଙ୍ଗୀତ ବିପିନ ବାରିକ।

ଆସନ୍ତୁ ଶୁଣିବା ନିମାଇଚରଣ ଦାସଙ୍କ ରଚନାରୁ କଣ୍ଠଶିଳ୍ପୀ ଅନ୍ତର ଚକ୍ରବର୍ତ୍ତୀ, ସଙ୍ଗୀତ ମୋହିତ ଚକ୍ରବର୍ତ୍ତୀ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଶେଷ ଗୀତଟି ବିଶ୍ୱଜିତ ଆଚାର୍ଯ୍ୟଙ୍କ କଣ୍ଠରେ ଟିକିଶ୍ୱର କରଙ୍କ ଗୀତ ରଚନାରୁ, ସଙ୍ଗୀତ ପ୍ରମୋଦ କୁମାର।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସକାଳ 8ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମାଚାର ପ୍ରଭାତ ଏବଂ ପରେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ପରେ ପରେ ଶୁଣିବି ଉଦ୍ୟୋଗ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ଯେତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ

0: ଦିବାଲିନ, ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
1: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
0: ନିଶ୍ଚୟ। ଓଡିଶା ଜୀବିକା ମିଶନ ଏବଂ ଆଇଆଇଟି ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSS, AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
1: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍ ପ୍ରୋଗ୍ରାମ।
4: ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ, ପ୍ରଥମେ ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଶୁଣନ୍ତୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ପ୍ରଥମେ ହ୍ୟୁମାନ ସାଗର ଏବଂ ଅସୀମା ପଣ୍ଡାଙ୍କ ଦ୍ୱୈତ କଣ୍ଠରେ ଶୁଣନ୍ତୁ। ଗୀତ ରଚନା ତପୁ ନାୟକ, ସଙ୍ଗୀତ ପରିଚାଳନା ମାତୃପ୍ରସାଦ ରଥ।

ପରବର୍ତ୍ତୀ ଗୀତଟି ସତ୍ୟରଞ୍ଜନ ବଳଙ୍କ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନାରୁ କଣ୍ଠ ଦେଇଛନ୍ତି ଅବିନାଶ ଦାସ।

ଆର୍ଦ୍ଧେନ୍ଦୁ ଏବଂ ଅମୃତା ନାୟକଙ୍କ ଯୁଗଳ କଣ୍ଠରେ ଶେଷରେ ନିହାର ପ୍ରିୟାଶିଷଙ୍କ ଗୀତ ରଚନାରେ ଶୁଣନ୍ତୁ ସଙ୍ଗୀତ ନିର୍ଦ୍ଦେଶନା ସୁମିତ ଦୀକ୍ଷିତ।

ଶୁଣୁଥିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା ରାଧାକାନ୍ତ ନନ୍ଦ। କଣ୍ଠଶିଳ୍ପୀମାନେ ହେଲେ ଲତା ଘୋଷ, ସୁକାନ୍ତ କୁମାର କୁଣ୍ଡୁ ଏବଂ କୃଷ୍ଣଚନ୍ଦ୍ର ରାୟ। ବର୍ଣ୍ଣନାରେ ଅନିତ୍ୟ ମହାନ୍ତି।

ରାବଣର ଶକ୍ତି ଲକ୍ଷ୍ମଣଙ୍କ ଦେହ ଭେଦି ପୃଥିବୀ ସହ ପାତାଳକୁ ଫୁଟି ରହିଲା। ରାବଣ ବିଚାରିଲା, ଅନନ୍ତରୂପୀ ଲକ୍ଷ୍ମଣର ଅନ୍ତ କଲି, କାଲି ରାମରୂପୀ ଅଚ୍ୟୁତ ବିଷ୍ଣୁଙ୍କୁ ଚ୍ୟୁତ କରିବି। ଏତକ କହି ବିମାନ ବାହୁଡ଼େଇ ନେଲା। ରାଘବ ମତ୍ସ୍ୟ ସମୁଦ୍ର ସଲିଳରେ ଜୀବଗ୍ରାସ କଲା ପରି ରାଘବ ସଲିଳେ ବା ଲୀଳା ସହ ବିକ୍ରମ ପ୍ରକାଶ କରି ଲଙ୍କାଗଡ଼ ଦ୍ୱାରରେ ସୈନ୍ୟକ୍ଷୟ ଘଟାଇଲେ। ବିକଳ ହୋଇ ଭ୍ରାତା ପାଖରେ ମିଳିଲେ ପ୍ରଭୁ। ଉତ୍ତାନ ବା ଚିତ୍ ହୋଇ ଶୋଇଛନ୍ତି ଲକ୍ଷ୍ମଣ। ଶକ୍ତି ଉପାଡ଼ିବା ଆଦେଶ ଦେଲେ ଶ୍ରୀରାମ। ସମସ୍ତ ବାନର ବୀର ମିଳି ଶକ୍ତି ଉପାଡ଼ି ପାରିଲେ ନାହିଁ। ବିସ୍ମିତ ହେଲେ ଶ୍ରୀରାମ। ହାତୀ ପଦ୍ମନାଡ଼ ଶୁଣ୍ଢରେ ତୋଳିବା ପରି ବାମ ହାତରେ ତାକୁ ବାହାର କଲେ ଶ୍ରୀରାମ। ମାରୁତି ଓ ଅଙ୍ଗଦ ଲକ୍ଷ୍ମଣଙ୍କୁ ଚାପି ଧରିଥିଲେ। ବକ୍ଷସ୍ଥଳରୁ ରକ୍ତ ଧାରଧାର ବହିଲା। ଏକ ରକ୍ତ ସରୋବର ମଧ୍ୟରେ ତାଙ୍କ ମୁଖରୂପୀ କମଳ, ନୀଳୋତ୍ପଳ ଚକ୍ଷୁ, ଶୈବାଳ ଭଳି କେଶ ଓ କୋକନଦ ବା ପଦ୍ମ ଭଳି ପଦ ଓ ବାହୁ ଲହରୀ ସମାନ ଶୋଭା ପାଇଲା। ରାବଣ ବ୍ୟାଧ ହୋଇ ମୋ ପ୍ରାଣସ୍ୱରୂପ ଲକ୍ଷ୍ମଣକୁ ହରଣ କଲା, ମୁଁ ବଞ୍ଚିବି କିପରି ବୋଲି ଶୋକ କଲେ ରାମ। କୋଳ କରି ଯତ୍ନ ନେଲେ ପ୍ରଭୁ, କିନ୍ତୁ ଲକ୍ଷ୍ମଣ ଢଳି ପଡ଼ିଲେ। ଧାରଧାର ଲୋତକରେ ସିକ୍ତ ହେଲା ବକ୍ଷଦେଶ। ବୈଦ୍ୟଚନ୍ଦ୍ର ସୁସେଣ କହିଲା, କିଛି ହାନି ହେବ ନାହିଁ, ନିଶ୍ଚୟ ବଞ୍ଚିବେ। ଗନ୍ଧମାର୍ଦ୍ଦନର ଔଷଧ ଆଣନ୍ତୁ, ରାତି ଥାଉଁ ଥାଉଁ ଔଷଧ ଆସିଲେ ସେ ଜିଇଁବେ। ସଦାଗତି ତନୟ ବା ପବନ ସୁତ ହନୁ ଏହା କରିପାରିବ ଶୁଣି ଓଳଗି ହୋଇ ହନୁ ଗଲେ। ଏ ଖବର ପାଇ ରାବଣ ବିଘ୍ନ ଉପଜାଇବା ପାଇଁ କାଳନେମିକୁ ପଠାଇଲା। ଗନ୍ଧ ନଦୀ କୂଳରେ ଶମ୍ଭୁ ବା ଶିବଙ୍କ ଦେଉଳ ତୁଳି ତପି ରୂପେ ବସିଲା। ହନୁମାନଙ୍କୁ କହିଲା, ଏଠାର ସରୋବରରେ ସ୍ନାନ ନ କରିଗଲେ ବିଘ୍ନ ଘଟିବ।

ଶ୍ରୋତା ବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା ସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ବର୍ତ୍ତମାନ ଇରା ମହାନ୍ତି ଏବଂ ଶକ୍ତି ମିଶ୍ରଙ୍କ ଯୁଗଳ କଣ୍ଠରେ ଗୁରୁ ଶତପଥୀଙ୍କ ଗୀତ ରଚନାରୁ ଶୁଣନ୍ତୁ। ସଙ୍ଗୀତ ପରିଚାଳନା ମଳୟ ମିଶ୍ର, କଥାଚିତ୍ର ତୁ ମୋ ଆଖିର ତାରା।

ମନୁଷ୍ୟ ରୂପକ ଜୀବଟି ଭଗବାନଙ୍କର ଏକ ଅନୁପମ ସୃଷ୍ଟି। ବହୁ ଜନ୍ମର ପୁଣ୍ୟଫଳରୁ ମନୁଷ୍ୟ ଜନ୍ମ ମିଳିଥାଏ। ମନୁଷ୍ୟ ତାର ଜୀବନକାଳ ମଧ୍ୟରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାଏ। ମନୁଷ୍ୟ ଜୀବନକୁ ଏକ ଯୁଦ୍ଧକ୍ଷେତ୍ର ସହ ତୁଳନା କରାଯାଏ। ସେହି ସମସ୍ୟାରୂପୀ ଯୁଦ୍ଧକ୍ଷେତ୍ରର ସମ୍ମୁଖୀନ ହେବା ପାଇଁ ପୌରୁଷତା, ଭୀରୁତା, ହତାଶା ବା ପଳାୟନପନ୍ଥୀ ହେବା ପୁରୁଷୋଚିତ କାର୍ଯ୍ୟ ନୁହେଁ। ବିବେକ ଓ ବୈରାଗ୍ୟ ମନୁଷ୍ୟକୁ ଆଧ୍ୟାତ୍ମିକ ଶକ୍ତି ଯୋଗାଇ ତାର ଅଜ୍ଞାନତା ଦୂର କରେ। ଏହାଦ୍ୱାରା ମନୁଷ୍ୟ ତାର ମନକୁ ଆୟତ୍ତ କରିବାକୁ ସଂଯମ ହୁଏ। ଏହି କଥାକୁ ନେଇ ଆଜିର କାର୍ଯ୍ୟକ୍ରମକୁ ଆଗକୁ ଆହୁରି ନେବା ନେଇଯିବା ଏକ ସଙ୍ଗୀତମୟ ବିରତି।

ଆଜି ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ତିଥିଟି ହେଉଛି ରାଧାଷ୍ଟମୀ। ମହାଭାବ ସ୍ୱରୂପିଣୀ ଶ୍ରୀରାଧାଙ୍କର ଜନ୍ମଦିନ। ଦୀନ ଦୟାଳୁ ଦୀନବନ୍ଧୁ ରସିକେନ୍ଦ୍ର ରସିକରାଜ ଶ୍ରୀକୃଷ୍ଣଙ୍କର ପ୍ରେମଧାରା ଅନ୍ତରରେ ନିରନ୍ତର ପ୍ରବାହିତ ହୁଏ। ଏହି ନିରନ୍ତର ଧାରାକୁ ରାଧା କୁହାଯାଏ। ଯଦି ରାଧା ଅଛନ୍ତି ତେବେ ଜୀବନରେ ପ୍ରତ୍ୟେକ ଶ୍ୱାସ ଆରାଧନା ହୋଇଯାଏ। ଏହା ରାଧାଙ୍କ କୃପା ଯୋଗୁଁ ହିଁ ହୋଇଥାଏ। ଯେଉଁଠି କିଛି ଆକାଂକ୍ଷା ନାହିଁ, ବାସନା ନାହିଁ, ତାହା ସମର୍ପଣ। ଯେଉଁଠି କେବଳ ପ୍ରେମାନନ୍ଦଙ୍କର ସୁଖର ସ୍ମୃତି ବ୍ୟତୀତ ଆଉ କିଛି ନାହିଁ, ତାହା ଏକ ବିଚିତ୍ର ଧାରା। ଏହି ଧାରାର ମୂର୍ତ୍ତିମନ୍ତ ପ୍ରତୀକ ହିଁ ଶ୍ରୀ ରାଧା ଅଟନ୍ତି। ଭଗବାନଙ୍କ ସ୍ୱରୂପରେ ଏକ ଭାବ ଅଛି, ତାହା ସ୍ୱରୂପାନନ୍ଦ। ସତ୍, ଚିତ୍ ଓ ଆନନ୍ଦ ଭଗବାନଙ୍କର ସ୍ୱରୂପ, ତେଣୁ ତାଙ୍କୁ ସ୍ୱରୂପାନନ୍ଦ କୁହାଯାଏ। ଭଗବାନଙ୍କର ଆହ୍ଲାଦିନୀ ଶକ୍ତିର ଯାହା ସାର ଅଟେ ତାକୁ ପ୍ରେମ କୁହାଯାଏ। ଏହି ପ୍ରେମର ଫଳକୁ ଭାବ କୁହାଯାଏ। ଭାବ ଯେଉଁଠି ପରିପୂର୍ଣ୍ଣ ହୁଏ ତାହା ମହାଭାବ ଅଟେ। ଏହି ମହାଭାବ ହେଉଛନ୍ତି ଶ୍ରୀରାଧା। ଯେପରି ନବଘନ ରୁଚିର ଶ୍ୟାମସୁନ୍ଦର ଶ୍ରୀକୃଷ୍ଣଙ୍କର ପୃଥିବୀରେ ଆବିର୍ଭାବ ଓ ତିରୁଭାବ ହୋଇଥାଏ, ଠିକ୍ ସେହିପରି ବ୍ରଜ ଠାକୁରାଣୀ କୃଷ୍ଣାନୁଗାମିନୀ ସଚ୍ଚିଦାନନ୍ଦ ଘନସ୍ୱରୂପିଣୀ ପରମ ପରାଶକ୍ତି ଶ୍ରୀକୃଷ୍ଣଙ୍କର ପ୍ରାଣେଶ୍ୱରୀ ଭଗବତୀ ରାଧାଙ୍କର ମଧ୍ୟ ପୃଥିବୀରେ ଆବିର୍ଭାବ ଓ ତିରୁଭାବ ହୋଇଥାଏ। ଏହାର ଅର୍ଥ ସେ ଭଗବାନଙ୍କର ନିଜ ସ୍ୱରୂପ ଶକ୍ତି ହୋଇଥିବାରୁ ଭଗବାନଙ୍କ ଠାରୁ କେବେ ବି ଭିନ୍ନ ଅଟନ୍ତି ନାହିଁ।

ଶ୍ରୀ ରାଧା କିଏ? ଶ୍ରୀ ରାଧାଙ୍କ ଅସ୍ତିତ୍ୱ ସତ୍ୟ ଅଟେ ନା କବିକଳ୍ପନା ଅଟେ? ତାଙ୍କ ସ୍ୱରୂପ ନିତ୍ୟ ଅନାଦି ଅନନ୍ତ ଏକରସ ଅଟେ କି? ସାଧନା ଜଗତର ବା କଳ୍ପନା ଜଗତରେ ତାଙ୍କର ଉତ୍ତରୋତ୍ତର ବିକାଶ ହୋଇଛି କି? ତାଙ୍କର ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ସମ୍ପର୍କ କ'ଣ? ଶ୍ରୀକୃଷ୍ଣଙ୍କର ପରିଣୀତା ପତ୍ନୀ ନା ପରକୀୟା ପତ୍ନୀ ଅଟନ୍ତି? ଶ୍ରୀ ରାଧା ବିଳାସିନୀ ସ୍ୱଚ୍ଛ ରମଣୀୟ ଅଟନ୍ତି ନା ସାଧନା ଜଗତର ପରମ ତ୍ୟାଗମୟ ଦେବୀ ଅଟନ୍ତି? ତାଙ୍କର କେଉଁ କେଉଁ ଗୁଣ ଓ ଲୀଳାରେ ଅଛି? ଶ୍ରୀ ରାଧା ଶ୍ରୀକୃଷ୍ଣଙ୍କର ସୁଖ ଆନନ୍ଦ ଆତ୍ମା ଭକ୍ତ ପ୍ରେମିକା ଉପାସିକା ଉପାସ୍ୟା ଆରାଧିକା ଆରାଧ୍ୟା ବିଶ୍ୱଜନନୀ ବିଶ୍ୱମୟ ବିଶ୍ୱରୂପା ଯୁଗମୟ ନିଜମୟ ଅଟନ୍ତି। ତାଙ୍କର ଅନନ୍ତ ଗୁଣ ରୂପ ରହିଛି। ତାଙ୍କର ସ୍ୱରୂପ ଭୂତ, ଭାବସମୁଦ୍ରରେ ଅନନ୍ତ ବିଚିତ୍ର ତରଙ୍ଗ ସୃଷ୍ଟି ହେଉଛି। ବିଭିନ୍ନ ଲୋକଙ୍କ ଦୃଷ୍ଟିରେ ସେ ବିଭିନ୍ନ ଭାବରେ ପରିପ୍ରକାଶ ହୁଅନ୍ତି। ତେଣୁ ତାଙ୍କ ସମ୍ବନ୍ଧରେ ଏତିକି କୁହାଯାଇପାରିଛି, ଯିଏ ତାଙ୍କୁ ଯେଉଁ ଭାବରେ ଦେଖେ ଓ ଜାଣେ ସେ ସେହି ଭାବରେ ହିଁ ତାଙ୍କୁ ବୁଝିପାରେ। ପରମତତ୍ତ୍ୱ ଶ୍ରୀକୃଷ୍ଣ ନିରୁପମ ନିରୁପାଧି ଆନନ୍ଦଘନ ଅଟନ୍ତି। ସତ୍ସନ୍ଧିନୀ ଚିତ୍ଚିନ୍ମୟ ଏବଂ ଆନନ୍ଦ ଆହ୍ଲାଦିନୀ ଶକ୍ତି ଅଟନ୍ତି। ଏହି ଆହ୍ଲାଦିନୀ ଶକ୍ତି ହେଉଛନ୍ତି ଶ୍ରୀ ରାଧା। ସନ୍ଧିନୀ ବୃନ୍ଦାବନୀ ବନୀ ଚିତ୍ ସମସ୍ତ ଲୀଳାର ବ୍ୟବସ୍ଥାପିକା ତଥା ଆୟୋଜିକା ଯୋଗମୟ ଅଟନ୍ତି। ଅପ୍ରାକୃତ ପ୍ରେମର ପ୍ରବାହମାନ ଧାରାର ସୃଷ୍ଟିକାରିଣୀ ହେଉଛନ୍ତି ରାଶେଶ୍ୱରୀ, ବୃନ୍ଦାବନର ଅଧୀଶ୍ୱରୀ ହ୍ଲାଦିନୀ ଶକ୍ତି ସ୍ୱରୂପା ଶ୍ରୀ ରାଧା। ଆରାଧାୟତି ଇତି ରାଧା, ଅର୍ଥାତ୍ ନିତ୍ୟ ନିରନ୍ତର ଯାହାଙ୍କର ପୂଜା ଆରାଧନା ଚିନ୍ତା ଚେତନା ଓ ଭାବନା କଳ୍ପନାର କେନ୍ଦ୍ରବିନ୍ଦୁ କେବଳ ଶ୍ରୀକୃଷ୍ଣ, ସେ ହିଁ ଅଟନ୍ତି ଶ୍ରୀ ରାଧା। ଧରାବତରଣଠାରୁ ସ୍ୱର୍ଗାରୋହଣ ପର୍ଯ୍ୟନ୍ତ ସେଇ ଥିଲେ କୃଷ୍ଣ ପ୍ରେମରେ ଭାବିତା। ଶ୍ରୀକୃଷ୍ଣ ହିଁ ତାଙ୍କର ଜୀବନଧନ, ପ୍ରାଣ ପବନ ତଥା ହୃଦୟର ସ୍ପନ୍ଦନ। ସେ ଥିଲେ ଆଜନ୍ମ କୃଷ୍ଣ ପ୍ରେମ ପୂଜାରିଣୀ। ତାଙ୍କର ସେହି ସ୍ୱର୍ଗୀୟ ପ୍ରେମ ପାଇଁ ସେ ସହ୍ୟ କରିଛନ୍ତି ଶାଶୁ ଜଟିଳା ଓ ନଣନ୍ଦ କୋଟିଳାଙ୍କ ଗଞ୍ଜଣା, ବ୍ରଜପୁରରେ ବାଜୁଥିବା ନିନ୍ଦାବାଜଣା ଏବଂ ପ୍ରଭାସ ଯଜ୍ଞରେ ଶାରୀରିକ ଯନ୍ତ୍ରଣା। ପୁଣି ନିଜିବା ଏକ ସଙ୍ଗୀତମୟ ବିରତି।

ସମସ୍ତ ପୁରାଣ ଶାସ୍ତ୍ର ଓ ଦେବୀ ଭାଗବତରେ ଶ୍ରୀରାଧାଙ୍କର ବର୍ଣ୍ଣନା ଦୃଷ୍ଟିଗୋଚର ହୋଇଥାଏ। ରାଧିକୋପନିଷଦରେ ରାଧାଙ୍କୁ ବେଦଧାତ୍ରୀ, ଜଗତବ୍ୟାପିନୀ, କ୍ରିୟାଶକ୍ତି, ଲୀଳାଶକ୍ତି ଓ ଜଗତକାରଣ ରୂପେ ବର୍ଣ୍ଣନା କରାଯାଇଛି। କୁହାଯାଇଛି ଯେ କୃଷ୍ଣ ନିଜକୁ ସ୍ମରଣ ତଥା ଆରାଧନା କରିବା ପାଇଁ ରାଧା ରୂପରେ ପ୍ରକଟ ହୋଇଥିଲେ। ପଦ୍ମପୁରାଣରେ ରାଧାଙ୍କୁ କୃଷ୍ଣହ୍ଲାଦ ସ୍ୱରୂପିଣୀ, କୃଷ୍ଣମୟ ମହାଲକ୍ଷ୍ମୀ ସ୍ୱରୂପିଣୀ ଭାବରେ ବର୍ଣ୍ଣନା କରାଯାଇଛି। ବ୍ରହ୍ମବୈବର୍ତ୍ତ ପୁରାଣ ଅନୁସାରେ କୃଷ୍ଣଙ୍କର ବାମାଙ୍କରୁ ରାଧା ଜାତ ହୋଇଥିଲେ। ରାଧାଙ୍କ ଲୋମକୂପରୁ ସୃଷ୍ଟି ହୋଇଥିଲେ ସମସ୍ତ ଗୋପାଙ୍ଗନା। ତେଣୁ ରାଧା ଓ କୃଷ୍ଣ ଏକ ଏବଂ ଅଭିନ୍ନ। ଜଗତର ଲୀଳା କରିବା ପାଇଁ ସେମାନେ ଦ୍ୱୈତ ଭାବରେ ପ୍ରତୀତ ହୋଇଥାନ୍ତି। ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଛନ୍ତି, ଏକ ବୀଜ ବେନିଫାଳ ଯୁଗଳଙ୍କରେ ଶ୍ରୀକୃଷ୍ଣ ଓ ଶ୍ରୀରାଧା ଯୁଗଳ ମୂର୍ତ୍ତି ଦେଖାଗଲେ ବି ସେମାନେ ଗୋଟିଏ ବୀଜ ଭଳି। ଆଦିଶଙ୍କରାଚାର୍ଯ୍ୟ ଦ୍ୱାରା ଅଷ୍ଟମ ଶତାବ୍ଦୀରେ ବିରଚିତ ଜଗନ୍ନାଥଷ୍ଟକମ୍ରେ ରାଧା ଶବ୍ଦର ପ୍ରୟୋଗ ଦୃଷ୍ଟିଗୋଚର ହୋଇଥାଏ, ଯଥା ରସାନନ୍ଦ ରାଧ ସରସବ ପୁରାଲିଙ୍ଗନ ସୁଖ। ଶ୍ରୀ ଚୈତନ୍ୟ ଚରିତାମୃତରେ ଉଲ୍ଲେଖ ଅଛି, ଶ୍ରୀକୃଷ୍ଣଙ୍କର ସର୍ବଶ୍ରେଷ୍ଠ ଭକ୍ତି ହେଉଛନ୍ତି ଶ୍ରୀରାଧା। କୃଷ୍ଣଙ୍କର ଅନନ୍ୟ ଅନନ୍ତ ଶକ୍ତି ମଧ୍ୟରେ ତିନୋଟି ଶକ୍ତି ହେଉଛନ୍ତି ମୁଖ୍ୟ। ତାହା ହେଉଛି ଅନ୍ତରଙ୍ଗା ବା ଚିତ୍ ଶକ୍ତି, ବହିରଙ୍ଗା ବା ମାୟାଶକ୍ତି ଏବଂ ତଟସ୍ଥା ବା ଜୀବଶକ୍ତି। ଏହି ତିନି ଶକ୍ତି ମଧ୍ୟରେ ଶ୍ରେଷ୍ଠ ଶକ୍ତି ହେଉଛନ୍ତି ଅନ୍ତରଙ୍ଗା ଶକ୍ତି। ଏହା ପୁନଶ୍ଚ ତିନି ଭାଗରେ ବିଭକ୍ତ, ଯଥା ସନ୍ଧିନୀ, ସମ୍ପିତ ଏବଂ ହ୍ଲାଦିନୀ। ମଧୁର ରସରେ ସମସ୍ତ ରସର ସମନ୍ୱୟ ଘଟିଛି। ପ୍ରେମରସର ସାର ହେଉଛନ୍ତି ମହାଭାବ ଶ୍ରୀରାଧା, ସେ ହେଉଛନ୍ତି ମହାଭାବ ସ୍ୱରୂପିଣୀ।

ମହାଭାବ ସ୍ୱରୂପକୁ ନେଇ ଚୈତନ୍ୟ ଚରିତାମୃତରେ ଏକ ବର୍ଣ୍ଣନା ଅଛି। ଶ୍ରୀକୃଷ୍ଣଙ୍କୁ ପୁତ୍ର ରୂପେ ପାଇବା ପାଇଁ ସୁତପାଓ ପୃଷ୍ଣୀ ଯେପରି ବର୍ଷ ବର୍ଷ ଧରି ତପସ୍ୟା କରିଥିଲେ, ସେହିପରି ସୁରଭାନୁଙ୍କ ଦ୍ୱିତୀୟ ପୁତ୍ର ବୃଷଭାନୁ ଏବଂ ତାଙ୍କର ପତ୍ନୀ ବିନ୍ଦୁ ଶ୍ରୀରାଧାଙ୍କୁ କନ୍ୟା ରୂପରେ ଲାଭ କରିବାକୁ ଶତାଧିକ ବର୍ଷ ତପସ୍ୟା କରିଥିଲେ, କିନ୍ତୁ ସେଥିରେ ସଫଳ ହେଲେ ନାହିଁ। ପରବର୍ତ୍ତୀ ସମୟରେ ରାଜା ଯମୁନା ନଦୀ ତୀରରେ ବିରାଜିତା କାତ୍ୟାୟନୀଙ୍କ ଶରଣାପନ୍ନ ହୋଇ ତପସ୍ୟାରେ ମଗ୍ନ ହେଲେ। ତାପରେ ବାଗ୍ଦେବୀ ଶୂନ୍ୟବାଣୀରେ ମହର୍ଷି କ୍ରତୁଙ୍କଠାରୁ ହରିନାମ ଶ୍ରବଣ ପାଇଁ ପରାମର୍ଶ ଦେଲେ। ତଦନୁସାରେ ରାଜା ବୃଷଭାନୁ କ୍ରତୁଙ୍କୁ ଗୁରୁ ଭାବରେ ଗ୍ରହଣ କରି ଗୁରୁପ୍ରଦତ୍ତ ମହାମନ୍ତ୍ର ନାମ ଜପିଲେ। ଜନ୍ମଦାତା କାତ୍ୟାୟନୀ ରାଜାଙ୍କ କଠୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ମନସ୍କାମନା ପୂର୍ଣ୍ଣ ପାଇଁ ବର ପ୍ରଦାନ କଲେ। ତତ୍ପରେ ଶ୍ରୀ ରାଧା ଗୋଲକଧାମରୁ ପୃଥିବୀକୁ ଆସି କୀର୍ତ୍ତିଦାଙ୍କ ଗର୍ଭରେ ବାୟୁ ରୂପରେ ସ୍ଥିତ ହେଲେ। ଶ୍ରୀକୃଷ୍ଣଙ୍କ ଜନ୍ମ ହେବାର ଏକ ବର୍ଷ ପରେ ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶ୍ରୀ ରାଧା ସ୍ୱୟଂ ଆବିର୍ଭୂତ ହୋଇଥିଲେ, ଯାହାକି ଆଜିର ଦିନଟି। ଭବିଷ୍ୟ ପୁରାଣରେ ବର୍ଣ୍ଣିତ ହୋଇଛି, ବୃଷଭାନୁ ଅଷ୍ଟ ଐଶ୍ୱର୍ଯ୍ୟଯୁକ୍ତ ଜଣେ କୋଳିନ ରାଜା ଥିଲେ। ତାଙ୍କ ପତ୍ନୀ କୀର୍ତ୍ତିଦା ମହାଲକ୍ଷ୍ମୀଙ୍କ ପରି ପରମ ରୂପବତୀ ଥିଲେ। ଶ୍ରୀ ରାଧାଙ୍କର ଜନ୍ମଦାତ୍ରୀ ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଅଭିଜିତ ମୁହୂର୍ତ୍ତରେ ଅନୁରାଧା ନକ୍ଷତ୍ର ନକ୍ଷତ୍ରୀ ମଧ୍ୟାହ୍ନ ସମୟରେ ବର୍ଷଣ ନିକଟସ୍ଥ ରାଉଳ ଗ୍ରାମରେ ଶ୍ରୀ ରାଧାଙ୍କର ଜନ୍ମ ହୋଇଥିଲା। ବୃହତ୍ ଗୌତମୀ ତନ୍ତ୍ରରେ ରାଧାଙ୍କର ନାମର ମୂଲ୍ୟାଙ୍କନ ଅତି ମାର୍ବିଙ୍କ ଭାଷାରେ ଉପସ୍ଥାପିତ ହୋଇଛି, ଯଥା ସେ ଦେବୀ କୃଷ୍ଣମୟୀ ରାଧିକା ପରମ ଦେବତା ସର୍ବଲକ୍ଷ୍ମୀମୟୀ ସର୍ବକାନ୍ତି ସମ୍ମୋହିନୀ ଓ ପରା। ଶ୍ରୀ ରାଧା ଓ ଶ୍ରୀକୃଷ୍ଣଙ୍କ ସମ୍ପୂର୍ଣ୍ଣ ରୂପେ ଅଭିନ୍ନ ଅଟନ୍ତି, ଉଭୟେ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଏଣୁ ରାଧା ବିନା କୃଷ୍ଣ କିମ୍ବା କୃଷ୍ଣ ବିନା ରାଧା ଏହା ବର୍ଣ୍ଣନା କରିବା ଅସମ୍ଭବ।

ଅନୁରାଧା ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିବାରୁ ଦୁର୍ବାସା ତାଙ୍କୁ ନାମକରଣ କରିଥିଲେ ଶ୍ରୀରାଧା। ଶ୍ରୀରାଧାଙ୍କର ଜନ୍ମ ସମୟରେ ନଦୀଗୁଡ଼ିକ ନିର୍ମଳ ଦେଖାଯାଉଥିଲା, ଦିଗଗଣ ପ୍ରସନ୍ନ ହୋଇଥିଲେ, ଶୀତଳ ପବନ ପ୍ରବାହିତ ହେବାକୁ ଲାଗିଲା। ବ୍ରହ୍ମା, ଶଙ୍କର, ବିଶ୍ୱଦେବ, ଅଶ୍ୱିନୀ କୁମାର ନିଜ ନିଜ ବାହନ ତଥା ରଥ ଆହରଣ କରି ଆକାଶମଣ୍ଡଳରେ ଥାଇ ପୁଷ୍ପବୃଷ୍ଟି କଲେ। ଗନ୍ଧର୍ବମାନେ ନାନାବିଧ ବାଦ୍ୟବାଦନ କଲେ ଓ ଅପ୍ସରାମାନେ ଗାନ ଏବଂ ନୃତ୍ୟ କଲେ। ସମସ୍ତ ଦେବତା ଶ୍ରୀରାଧାଙ୍କର ଆବିର୍ଭାବ ସମୟରେ ପୁଷ୍ପବୃଷ୍ଟି ସହିତ

ସ୍ତବଗାନ କରିବାକୁ ଲାଗିଲି। ଶ୍ରୀ ରାଧାଙ୍କର କୃଷ୍ଣଗତ ପ୍ରାଣର ପରିଚୟ ମିଳିଥିଲା ତାଙ୍କ ଜନ୍ମର ଚତୁର୍ଥ ଦିନ। ତିନି ଦିନ ପର୍ଯ୍ୟନ୍ତ ତାଙ୍କର ଚକ୍ଷୁ ମୁଦ୍ରିତ ଥିଲା, ସେ ମାତୃସ୍ତନ୍ୟ ମଧ୍ୟପାନ କରୁନଥିଲେ। ଏହା ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ। ସେମାନଙ୍କର ଧାରଣା ହେଲା ଯେ କନ୍ୟାଟି ବୋଧହୁଏ ଅନ୍ଧୁଣୀ ହୋଇ ଜନ୍ମ ହୋଇଛି। କିନ୍ତୁ ଯେଉଁଦିନ ମାତା ନିଜର କନ୍ୟା ସହିତ ଯଶୋଦାଙ୍କ ପାଖରେ ପହଞ୍ଚିଲେ ସେଦିନ ଏକ ଅଦ୍ଭୁତ ଘଟଣା ଘଟିଲା। ଶ୍ରୀକୃଷ୍ଣ ଶ୍ରୀମୁଖ ଦର୍ଶନରେ ଶ୍ରୀ ରାଧାଙ୍କର ନେତ୍ର ଖୋଲିଗଲା। ଶିଶୁ କନ୍ୟାଟିର ଖାଦ୍ୟ ଆହରଣ କରିବାର ଶକ୍ତି ଅଛି କି ନାହିଁ ଜାଣିବା ପାଇଁ ଯଶୋଦା କନ୍ୟାକୁ କୋଳେଇ ନେଇ ତାଙ୍କୁ ସ୍ତନ୍ୟପାନ କରିବାକୁ ଉଦ୍ୟମ କଲେ। ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି କନ୍ୟାଟି ସ୍ତନ୍ୟପାନ କଲା। ଏହାର କାରଣ ଶ୍ରୀ ରାଧା ଜନ୍ମଲାଭ କରିବା ପରେ ଶ୍ରୀକୃଷ୍ଣଙ୍କ ମୁଖ ନ ଦେଖିବା ପର୍ଯ୍ୟନ୍ତ ଏବଂ ତାଙ୍କର ଅଧରାମୃତ ପାନ ନ କରିବା ପର୍ଯ୍ୟନ୍ତ ଚକ୍ଷୁ ମୁଦ୍ରିତ ରଖିବା ପାଇଁ ସଂକଳ୍ପ କରିଥିଲେ।

ବ୍ରହ୍ମ ବୈବର୍ତ୍ତ ପୁରାଣରେ ବର୍ଣ୍ଣନା ଅଛି, ଶ୍ରୀକୃଷ୍ଣ ଶ୍ରୀରାଧାଙ୍କର ପୂଜନୀୟ ଓ ଶ୍ରୀରାଧା ଶ୍ରୀକୃଷ୍ଣଙ୍କର ପୂଜନୀୟ ଅଟନ୍ତି। ଜଣେ ଅନ୍ୟ ଜଣଙ୍କର ଇଷ୍ଟଦେବତା ଓ ଇଷ୍ଟଦେବୀ ଅଟନ୍ତି, ଯେପରି କ୍ଷୀରରେ ଧବଳତା, ଅଗ୍ନିରେ ଦାହିକା ଶକ୍ତି ଏବଂ ପୃଥିବୀରେ ଗନ୍ଧ ଅଲଗା ହୋଇପାରେ ନାହିଁ, ଠିକ୍ ସେହିପରି ରାଧା କୃଷ୍ଣ ଭିନ୍ନ ହୋଇପାରନ୍ତି ନାହିଁ। ବ୍ରହ୍ମାଣ୍ଡ ପୁରାଣରେ କୁହାଯାଇଛି, ଯିଏ ଶ୍ରୀକୃଷ୍ଣ ଅଟନ୍ତି ସେ ରାଧା ଅଟନ୍ତି, ଏବଂ ଯିଏ ରାଧା ଅଟନ୍ତି ସେ ଶ୍ରୀକୃଷ୍ଣ ଅଟନ୍ତି। ଶ୍ରୀ ରାଧାକୃଷ୍ଣ ଏକ ଜ୍ୟୋତି, ଦୁଇଟି ରୂପରେ ପ୍ରକଟ ହୋଇଛନ୍ତି। ଶ୍ରୀ ରାଧିକା ତାପନୀ ସୋଦୟରେ ବର୍ଣ୍ଣନା କରାଯାଇଛି, ଶ୍ରୀ ରାଧା ଏବଂ ଶ୍ରୀ ରସସିନ୍ଧୁ କୃଷ୍ଣଙ୍କର ଦେହ ଏକ ଅଟେ, କେବଳ ଲୀଳା ପାଇଁ ଦୁଇ ରୂପରେ ସେମାନେ ପ୍ରକଟ ହୋଇଥାନ୍ତି, ଯେପରି ଶରୀର ନିଜ ଛାୟାରୁ ସୁଶୋଭିତ ହୋଇଥାଏ। ରାଧା ଶବ୍ଦର ଅର୍ଥ ବ୍ରହ୍ମ ବୈବର୍ତ୍ତ ପୁରାଣରେ ରାଧା ଶବ୍ଦର ଅର୍ଥ ବିସ୍ତୀର୍ଣ୍ଣ ଭାବରେ ଉପସ୍ଥାପନ କରାଯାଇଛି। ରାଧା ନାମର ପ୍ରଥମ ଅକ୍ଷର ର, ହରର ଉଚ୍ଚାରଣ କରିବା ମାତ୍ରେ କୋଟି ଜନ୍ମର ସଞ୍ଚିତ ପାପ ଏବଂ ଶୁଭ ଅଶୁଭ କର୍ମର ଭୋଗ ନଷ୍ଟ ହୋଇଯାଏ। ଆକାର ଉଚ୍ଚାରଣରେ ଗର୍ଭବାସ ଜନିତ କଷ୍ଟ, ଜନ୍ମ ମୃତ୍ୟୁ ଆଦି ଛାଡ଼ି ଚାଲିଯାଏ। ଧର ଉଚ୍ଚାରଣରେ ଆୟୁଷର ବୃଦ୍ଧି ଘଟିଥାଏ, ଏବଂ ଆକାରର ଉଚ୍ଚାରଣରେ ଭାବବନ୍ଧନରୁ ମୁକ୍ତ ହୋଇଥାଏ ଜୀବ। ପୁଣି କୁହାଯାଏ ଯେ ରା ଶବ୍ଦର ଉଚ୍ଚାରଣରେ ଭକ୍ତ ପରମ ଦୁର୍ଲଭ ମୁକ୍ତିପଦକୁ ଲାଭ କରିଥାଏ, ଏବଂ ଧା ଶବ୍ଦର ଉଚ୍ଚାରଣରେ ଭକ୍ତ

ଧାବମାନ ହୋଇ ଶ୍ରୀହରିଙ୍କ ଧାମରେ ପହଞ୍ଚିଯାଏ। ଯାହାଙ୍କର ଲୋମକୂପରେ ଅନେକ ବିଶ୍ୱ ରହିଛି ଏବଂ ସେହି ମହାବିଷ୍ଣୁ ହିଁ ରାଧା ଅଟନ୍ତି। ଧା ଶବ୍ଦ ମାତୃବାଚକ ଭାବ ଅଟେ, ଅର୍ଥାତ୍ ସେ ସମସ୍ତଙ୍କୁ ସ୍ତନ୍ୟଦାନ କରି ମାତା ରୂପେ ବିବେଚିତ ହୁଅନ୍ତି ଓ ମୂଳ ପ୍ରକୃତି ଈଶ୍ୱରୀ ଅଟନ୍ତି। ଯାହାଙ୍କର ପଦରଜ ଦ୍ୱାରିକାଧୀଶଙ୍କର ଶରୀର ଆରୋଗ୍ୟର ମହୌଷଧି, ଯାହାଙ୍କର ଦର୍ଶନ ଦେବଗଣଙ୍କୁ ଦୁର୍ଲଭ, ଯାହାଙ୍କର କୃପା ବିନା ଭକ୍ତମାନଙ୍କ ହୃଦୟରେ କୃଷ୍ଣ ଭକ୍ତି ଜାଗ୍ରତ ହୁଏ ନାହିଁ, ଯାହାଙ୍କର ଆଜ୍ଞା ବିନା ବୃନ୍ଦାବନରେ କେହି ପ୍ରବେଶ କରନ୍ତି ନାହିଁ, ଯାହାଙ୍କର କୃପା ଲାଭ କରି ସେବାକୁଞ୍ଜରେ ଲତା ଓ ପାଦପ ରୂପେ ଜନ୍ମ କରିବା ପାଇଁ ମୁନିଋଷିମାନେ ତପସ୍ୟାରତ, ଯାହାଙ୍କର ନାମ ବୃନ୍ଦାବନର କୋଣ ଅନୁକୋଣରେ ଗୁଞ୍ଜରିତ ହୋଇଥାଏ, ସେହି କୃଷ୍ଣପ୍ରେମ ପୂଜାରିଣୀ ରାସେଶ୍ୱରୀ ଶ୍ରୀ ରାଧାଙ୍କର ଚରଣାମୃତ ପାନ ପାଇଁ ଜୀବ ସଦାସର୍ବଦା ଧାବିତ ହେବା ଉଚିତ। ଫଳରେ ତାର ଚିତନା କୃଷ୍ଣଙ୍କର ପାଦପଦ୍ମରେ ନିବଜ୍ଜିତ ହୋଇପାରିବ।

ଶ୍ରୋତା ବନ୍ଧୁ, ଆଜି ହେଉଛି ପଞ୍ଚଶଖ ମଧ୍ୟରୁ ଅନ୍ୟତମ ବ୍ୟକ୍ତିତ୍ୱ ଅତିବଡ଼ି ଜଗନ୍ନାଥ ଦାସଙ୍କ ପୁଣ୍ୟ ଆବିର୍ଭାବ ଦିବସ। ଅତିବଡ଼ି ଜଗନ୍ନାଥ ଦାସ ପୁରୀର ଗଜପତି ପ୍ରତାପ ରୁଦ୍ରଦେବଙ୍କ ଶାସନ ସମୟର କଥା। ଦିନେ ତାଙ୍କ ଦରବାରରେ ଏକ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ରାଜାଙ୍କ ସମ୍ମୁଖରେ ଦରବାରର ମଧ୍ୟଭାଗରେ ଏକ ଶାନ୍ତ, କାନ୍ତ, ସୌମ୍ୟ, ଗୌରବର୍ଣ୍ଣ ଯୁବକ ଦୁଇ ହାତ ଯୋଡ଼ି ଠିଆ ହୋଇଥିଲେ। ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ଥିଲା ଗଜପତି ମହାରାଜାଙ୍କ ଉପରେ। ଘଟଣା ହେଉଛି, ଏହି ଯୁବକଙ୍କ ବିରୁଦ୍ଧରେ ପଣ୍ଡିତମାନେ ଅଭିଯୋଗ ଆଣିଥିଲେ। ତାହା ହେଉଛି, ଅଭିଯୁକ୍ତ ଯୁବକ ନିଜ ରଚିତ ଗ୍ରନ୍ଥର ଆଲୋଚନା ପୁରୁଷମାନଙ୍କ ମଧ୍ୟରେ ନ କରି କେବଳ ନାରୀମାନଙ୍କ ମେଳରେ କରିଥାନ୍ତି। ନାରୀମାନେ ଯୁବକଙ୍କ ମୁଖରୁ ତତ୍ତ୍ୱପୂର୍ଣ୍ଣ ଆଲୋଚନା ଶୁଣିବା ପରେ ଘରର ଦାୟିତ୍ୱକୁ ପଛରେ ପକାଇ ଛୁଟି ଆସନ୍ତି ଶ୍ରୀମନ୍ଦିରର କଳ୍ପବଟ ମୂଳକୁ। ଯୁବକ ଜଣକ ପ୍ରତିଦିନ କଳ୍ପବଟ ମୂଳରେ ବସି ତାଙ୍କ ରଚିତ ମହାପୁରାଣର ଗୋଟିଏ ପରି ଗୋଟିଏ ଅଧ୍ୟାୟକୁ ତନ୍ନତନ୍ନ କରି ସରଳ ଭାଷାରେ ବୁଝାନ୍ତି। ନାରୀମାନେ ସେହି ସମୟ ମଧ୍ୟରେ ତନ୍ମୟ ହୋଇ ନିଜର

ସାଂସାରିକ ଜଞ୍ଜାଳକୁ ଭୁଲି ଯାଆନ୍ତି। ପୁରାଣ ପଢ଼ା ସରିଲା ପରେ ମଧ୍ୟ ସେମାନେ ସେ ସ୍ଥାନ ଛାଡ଼ି ଘରକୁ ଆସନ୍ତି ନାହିଁ। ଯୁବକମାନେ ନାରୀମାନଙ୍କର ସେବା ପୂଜା ନିର୍ବିକାର ଭାବରେ ଗ୍ରହଣ କରିଥାନ୍ତି, ଯାହା ସେତେବେଳର ସାମାଜିକ ନିୟମର ବିରୁଦ୍ଧାଚରଣ କରୁଥିଲା। ଏହା ହିଁ ଥିଲା ପଣ୍ଡିତମାନଙ୍କର ଅଭିଯୋଗ। ସେମାନେ ତାଙ୍କ ଉପରେ ଆରୋପ କରିଥିଲେ ଯେ ଏହି ଅବିବାହିତ ଯୁବକ ଜଣକ ସମ୍ପୂର୍ଣ୍ଣ ଭାବରେ କପଟୀ ଲମ୍ପଟୀ। ତେଣୁ ସେମାନେ ଗଜପତିଙ୍କୁ ଏହାର ସତ୍ୟାସତ୍ୟ ପରୀକ୍ଷା କରି ଯୁବକଙ୍କୁ ଯଥୋଚିତ ଶାସ୍ତି ବିଧାନ କରିବାକୁ ଅନୁରୋଧ କରିଥିଲେ।

ଗଜପତି ମହାରାଜ ପଣ୍ଡିତମାନଙ୍କର ଏତାଦୃଶ ଅଭିଯୋଗ ଶ୍ରବଣ କରି ବିରକ୍ତି ପ୍ରକାଶ ପୂର୍ବକ ଯୁବକଙ୍କୁ ପଚାରିଲେ, ତୁମେ କ'ଣ ପାଇଁ କେଉଁ ଉଦ୍ଦେଶ୍ୟରେ କେବଳ ନାରୀମାନଙ୍କୁ ତୁମର ପୁରାଣ ଶୁଣାଉଛ ଏବଂ ସେମାନଙ୍କର ଗହଣରେ ଅଧିକ ସମୟ ଅତିବାହିତ କରୁଛ? ଯୁବକ ଉତ୍ତର ଦେଲେ, ମହାରାଜ, ଆମେ ଆଜନ୍ମ ବ୍ରହ୍ମଚାରୀ, ଆମ ନିକଟରେ ନାରୀ ପୁରୁଷର କିଛି ଭେଦ ନାହିଁ। ଆମ୍ଭେ ନାରୀ ମେଳରେ ନାରୀ ଓ ପୁରୁଷ ପକ୍ଷରେ ପୁରୁଷ ହୋଇଥାଉ। ଆବଳ ବୃଦ୍ଧ ବନିତା ଯିଏ କେହି ଆମ୍ଭଙ୍କୁ ଡାକିଲେ କିମ୍ବା ଆମଠାରୁ ଶାସ୍ତ୍ର ଓ ପୁରାଣ ଶୁଣିବା ପାଇଁ ଇଚ୍ଛା ପ୍ରକାଶ କଲେ ଆମ୍ଭେ ଅବିଳମ୍ବେ ତାହା ଶୁଣାଇଥାଉ। ଏହି ପ୍ରକାର ଉତ୍ତର ଶୁଣି ଗଜପତି କ୍ରୋଧରେ କହିଲେ, ଯୁବକ, ଯଦି ତୁମ୍ଭେ ନାରୀମାନଙ୍କ ମଧ୍ୟରେ ନାରୀ ଭାବରେ ସମୟ ବିତାଇଥାଅ, ତେବେ ଏହି ସମୟରେ ତୁମର ନାରୀତ୍ୱ ପ୍ରଦର୍ଶନ କର, ନଚେତ୍ ରାଜଦଣ୍ଡରେ ଦଣ୍ଡିତ ହେବ। କିଛି ସମୟ ଅତିବାହିତ ହେବା ପରେ ମଧ୍ୟ ଯୁବକ ସେତେବେଳେ ନାରୀତ୍ୱ ପ୍ରଦର୍ଶନ କଲେ ନାହିଁ। ଗଜପତି ତାଙ୍କୁ ବନ୍ଦୀଶାଳକୁ ପଠାଇଥିଲେ। ଅନ୍ଧକାରଚ୍ଛନ୍ନ ବନ୍ଦୀଶାଳରେ ଅବସ୍ଥାନ କାଳରେ ବ୍ରାହ୍ମଣ ଯୁବକଙ୍କ ନୟନ ଯୁଗଳରୁ ଶ୍ରାବଣର ବାରିଧାରା ସଦୃଶ ଲୁହ ଝରିବାକୁ ଲାଗିଲା। କୋହଭରା କଣ୍ଠରେ ଅଶ୍ରୁସିକ୍ତ ନୟନରେ ସେ ମହାପ୍ରଭୁଙ୍କୁ ଜଣାଇଲେ, ମହାପ୍ରଭୁ, ମୁଁ ନିରପରାଧୀ। ଆପଣଙ୍କ ସ୍ୱପ୍ନାଦେଶ ଅନୁସାରେ ଓଙ୍କାର ବ୍ରହ୍ମଙ୍କ ସମ୍ପର୍କରେ ବ୍ୟାସଦେବ ଲେଖିଥିବା ଗ୍ରନ୍ଥକୁ ମୁଁ ନବାକ୍ଷରୀ ଛନ୍ଦରେ ଅନୁବାଦ କରିଛି। ସେହି ପଦଗୁଡ଼ିକର ବ୍ୟାଖ୍ୟା ମୁଁ ଶ୍ରୋତୃମଣ୍ଡଳୀଙ୍କୁ କରିଥାଏ। କୁହନ୍ତୁ ପ୍ରଭୁ, ଏଥିରେ ମୋର ଦୋଷ କେଉଁଠି ରହିଲା? ଆପଣ ମୋର ଏକମାତ୍ର ଭରସା। ମୁଁ ଯଦି କାୟମନ ବାକ୍ୟରେ ସତ୍ୟ ଧର୍ମ ରକ୍ଷା କରି ଆପଣଙ୍କର ଯଶଗାନ କରୁଥିବି, ତେବେ ମୋର ଏ ରୂପ ପରିବର୍ତ୍ତିତ ହୋଇ ନାରୀ ରୂପ ହୋଇଯିବ। ପରଦିନ ସକାଳେ ବନ୍ଦୀଶାଳରେ ନିଯୁକ୍ତ କର୍ମଚାରୀମାନେ ଦେଖନ୍ତି ତ ଗତକାଲି ବନ୍ଦୀଗୃହରେ ଅବସ୍ଥାପିତ ଯୁବକ ନାହାନ୍ତି, ତାଙ୍କ ସ୍ଥାନରେ ଅଛନ୍ତି ଧ୍ୟାନରତା ଯୁବତୀ। ସେମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ଏହି ପରିବର୍ତ୍ତନ ସତ୍ୟ ନା ମିଥ୍ୟା ବୋଲି ଅନୁଭବ କରିବାକୁ ସେମାନେ ଯୁବତୀଙ୍କୁ ବାରମ୍ବାର ନିରୀକ୍ଷଣ କରୁଥାନ୍ତି। ଏହି ଖବର ପାଇଁ ମହାରାଜାଙ୍କ ପାଖରେ ପହଞ୍ଚିଲା। ଆଗକୁ ଆହୁରି

ଗଜପତି ସଙ୍ଗେ ସଙ୍ଗେ ବନ୍ଦୀଶାଳକୁ ଆସି ଏହାର ସତ୍ୟତା ଉପଲବ୍ଧି କଲେ। ସେହି ଯୁବତୀଙ୍କୁ ରାଜଦରବାରରେ ଉପସ୍ଥିତ କରିବା ପାଇଁ ଆଦେଶ ଦେଲେ। ଦରବାରରେ ସେ ସେହି ଯୁବତୀଙ୍କୁ କହିଲେ, ତୁମ୍ଭେ ଆମ୍ବ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରାର୍ଥନା କଲେ। ନିକଟରେ ଉପସ୍ଥିତ ଥିବା ତାଙ୍କର ଜଣେ ଶିଷ୍ୟକୁ ଶିଶୁ ରୂପରେ ପରିଣତ କରି ନିଜ ସ୍ତନରୁ କ୍ଷୀରପାନ କରାଇଥିଲେ। ଏ ଅଦ୍ଭୁତ ଦୃଶ୍ୟ ଅବଲୋକନରେ ଗଜପତି ମହାରାଜ ଲଜ୍ଜିତ ହେଲେ। ସିଂହାସନ ପରିତ୍ୟାଗ କରି ଯୁବତୀଙ୍କ ନିକଟକୁ ଚାଲିଆସି ତାଙ୍କୁ କରଧରି କ୍ଷମା ପ୍ରାର୍ଥନା ପୂର୍ବକ କହିଲେ, ହେ ସାଧୁ ମହାତ୍ମା, ଆପଣ ମୋତେ କ୍ଷମା କରିଦିଅନ୍ତୁ। ଉତ୍ତରରେ ଯୁବତୀ କହିଲେ, ମହାରାଜ, ମୁଁ ଜଣେ ସାମାନ୍ୟ ଯୁବକ, ଆପଣ ଏହି ରାଜ୍ୟର ମୌଡ଼ମଣି, ପୁଣି ମହାପ୍ରଭୁଙ୍କ ଆଦ୍ୟ ସେବକ, ତେଣୁ ଆପଣ ମୋର ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କ୍ଷମା ମାଗନ୍ତୁ। ଏହାପରେ ଯୁବତୀ ସ୍ନାନ ଉଦ୍ଦେଶ୍ୟରେ ମହୋଦଧି ନିକଟକୁ ଗଲେ। ଜଳରେ ପ୍ରବେଶ କରି ସେ ବରୁଣଦେବଙ୍କୁ ପ୍ରାର୍ଥନା କଲେ, ହେ ବରୁଣଦେବ, ଆପଣ କୃପା ପରବଶ ହୋଇ ସାତଲହଡ଼ି ପରିମିତ ସ୍ଥାନ ପଛକୁ ଘୁଞ୍ଚି ଯାଆନ୍ତୁ, ଫଳରେ ମୁଁ ସେଠି ମୋର ଏକ କୁଟୀର କରି ଅବସ୍ଥାନ କରିବି। ଏହି ସ୍ଥାନରେ ଗଜପତିଙ୍କର କୌଣସି ଅଧିକାର ରହିବ ନାହିଁ। ସମୁଦ୍ରରେ ସ୍ନାନ କରନ୍ତେ ତାଙ୍କର ନାରୀ ରୂପ ପରିବର୍ତ୍ତିତ ହୋଇ ସେ ପୂର୍ବର ରୂପ ଫେରି ପାଇଥିଲେ। ତାଙ୍କର ଅନୁରୋଧ ରକ୍ଷା କରି ସମୁଦ୍ର ମଧ୍ୟ ସାତଲହଡ଼ି ପଛକୁ ଘୁଞ୍ଚିଗଲା। ସେହି ଯୁବକ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଜ୍ଞାନମିଶା ଭକ୍ତିର ଉଦ୍ଘୋଷକ, ବ୍ୟାସଦେବକୃତ ଶ୍ରୀମଦ୍ ଭାଗବତ ମହାପୁରାଣର ଅନୁବାଦକ, ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଉପାସକ ଶ୍ରୀ ଶ୍ରୀ ଜଗନ୍ନାଥ ଦାସ। ସେ 1490 ଖ୍ରୀଷ୍ଟାବ୍ଦ ଭାଦ୍ରବ ମାସ ଶୁକ୍ଳପକ୍ଷ ରାଧାଷ୍ଟମୀ ଆଜିର ପୁଣ୍ୟତିଥିରେ ପୁରୀ ନିକଟବର୍ତ୍ତୀ କପିଳେଶ୍ୱରପୁର ଶାସନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଭଗବାନ ଦାସ, ଶ୍ରୀମନ୍ଦିରର ଜଣେ ପୁରାଣ ପଣ୍ଡା ଥିଲେ। ପରିଣତ ବୟସରେ ପୁତ୍ରଲାଭ ଉଦ୍ଦେଶ୍ୟରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅହରହ ପ୍ରାର୍ଥନା କରି ପୁତ୍ରଲାଭ କରିଥିବାରୁ ତାଙ୍କ ନାମ ରଖିଥିଲେ ଜଗନ୍ନାଥ। ଜଗନ୍ନାଥ ଅତି କମ୍ ବୟସରେ ରାମାୟଣ, ମହାଭାରତ, ସଂସ୍କୃତ ଭାଗବତ, ବ୍ୟାକରଣ, ବେଦବେଦାନ୍ତ ଓ ଅଷ୍ଟାଦଶ ପୁରାଣ ଆଦି ଶାସ୍ତ୍ର ଅଧ୍ୟୟନ କରି ତାହାକୁ ମନେ ରଖିପାରିଥିଲେ। ପ୍ରଭୁ ଜଗନ୍ନାଥଙ୍କ ସ୍ୱପ୍ନାଦେଶ ଅନୁସାରେ ମାଙ୍କ ମନରୁ ଦୁଃଖ ଦୂର କରିବା ପାଇଁ ବ୍ୟାସଦେବଙ୍କ ରଚିତ ମୂଳ ସଂସ୍କୃତ ଭାଗବତକୁ ସରଳ ସାବଲୀଳ ପ୍ରାକୃତ ଭାଷାରେ ନବାକ୍ଷରୀ ଛନ୍ଦରେ ଅନୁବାଦ କରିଥିଲେ। 1509 ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ଦେବ ପୁରୀକୁ ଆସି ଗରୁଡ଼ ସ୍ତମ୍ଭର ପଶ୍ଚାତ ଭାଗରେ ଦଣ୍ଡାୟମାନ ହୋଇ ମାନସପଟରେ ଶ୍ରୀଜଗନ୍ନାଥଙ୍କୁ ଷୋଡ଼ଶ ଉପଚାରରେ ପୂଜା କରିବା ସମୟରେ ପଶ୍ଚାତ ଭାଗରୁ କେହି ଜଣେ ଇଙ୍ଗିତ କରି କହିଲେ, ହେ ମହାତ୍ମା, ଆପଣ ଫୁଲମାଳଟିକୁ ଛିଣ୍ଡାଇ ପ୍ରଭୁଙ୍କ ଗଳାରେ ପରିବର୍ତ୍ତେ ଦୁଇ ଭୁଜରେ ଲମ୍ବାଇ ଦିଅନ୍ତୁ, ତାହା ପ୍ରଭୁଙ୍କର ଶୋଭାବର୍ଦ୍ଧନ କରିବ। ଏହା ଶୁଣି ଶ୍ରୀ ଚୈତନ୍ୟ ପଛକୁ ଚାହିଁ ଦେଖନ୍ତି ତ ପଛରେ ଜଣେ ସୌମ୍ୟ ଯୁବକ ଦଣ୍ଡାୟମାନ। ପରିଚୟ ଜିଜ୍ଞାସା କରିବା ସହିତ ତାଙ୍କର ମନର କଥାକୁ କିପରି ଜାଣିଲେ ବୋଲି କହି ଶ୍ରୀ ଚୈତନ୍ୟ ମହାପ୍ରଭୁ ଜଗନ୍ନାଥ ଦାସଙ୍କୁ କୁଣ୍ଢେଇ ପକାଇଥିଲେ। ତାଙ୍କର ଅସାଧାରଣ ଦିବ୍ୟଗୁଣରେ ମୁଗ୍ଧ ହୋଇ ସେ ନିଜ ଉତ୍ତରୀୟକୁ ଜଗନ୍ନାଥ ଦାସଙ୍କ ମସ୍ତକରେ ବାନ୍ଧି ଅତିବଡ଼ି ସମ୍ମାନରେ ଭୂଷିତ କଲେ। ସେହିଦିନଠାରୁ ଜଗନ୍ନାଥ ଦାସଙ୍କୁ ଅତିବଡ଼ି ଜଗନ୍ନାଥ ଦାସ ବୋଲି କୁହାଯାଇଛି। ଜଗନ୍ନାଥ ଦାସ ଅତିବଡ଼ି ସମ୍ପ୍ରଦାୟ ରହିଲେ। ରାଧାମନ୍ତ୍ର

ଭୋଳନାମ ବିଶିଷ୍ଟ ଅଣାକାର ମନ୍ତ୍ରଜପ ଜ୍ଞାନ ସମାଧି ତାଙ୍କର ଅଖଣ୍ଡ ବିଶ୍ୱାସ। ନାସିକାରୁ କେଶ ଯାଏ ହରିମନ୍ଦିର ତିଳକ ତାଙ୍କର ଅନନ୍ୟ ସୃଷ୍ଟି ହେଉଛି କାଳଜୟୀ ଓଡ଼ିଆ ଶ୍ରୀମଦ୍ ଭାଗବତ ତୁଳାଭିଣା ଗଜସ୍ତୁତି ଅର୍ଥକୋଇଲି। 1552 ମସିହା ପବିତ୍ର ମାଘ ଶୁକ୍ଳ ସପ୍ତମୀ ତିଥିରେ ତାଙ୍କ ନିର୍ମିତ ସାତଲହଳି ମଠରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଧ୍ୟାନ କରିବା ଅବସ୍ଥାରେ ଅତିବଡ଼ି ଶ୍ରୀଅଙ୍ଗରେ ଲୀନ ହୋଇଯାଇଥିଲେ। ଆଜି ଅତିବଡ଼ି ନାହାନ୍ତି ସତ୍ୟ, କିନ୍ତୁ ତାଙ୍କୁ ଉତ୍କଳୀୟମାନେ ଉତ୍କଳର ବ୍ୟାସ ଭାବରେ ସମ୍ମାନ ଦେଇଥାନ୍ତି।

ଆସନ୍ତୁ ଜାଣିଦେବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା। ଆଜି ଜାଣିବା ଖଜୁରୀ କେତେ ଉପକାରୀ ଏ ସମ୍ପର୍କରେ। ଖଜୁରୀରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଓ ଭିଟାମିନ୍ ରହିଥାଏ। ଖଜୁରୀ ଶରୀରକୁ ଶକ୍ତି ଦେବା ସହିତ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ପ୍ରତ୍ୟେକ ଦିନ ଖାଲି ପେଟରେ ଖଜୁରୀ ଖାଇଲେ କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ପେଟ ଫୁଲା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ଖଜୁରୀ ଖାଇଲେ ଶରୀରରେ ରକ୍ତ ସୃଷ୍ଟି ହୋଇଥାଏ। ଖାଲି ପେଟରେ ଖଜୁରୀ ଖାଇଲେ ଶରୀରରେ ରକ୍ତ ସୃଷ୍ଟି ହୋଇଥାଏ। ଖାଲି ପେଟରେ ଖଜୁରୀ ଆହୁରି ମଧ୍ୟ ଆଣ୍ଠୁଗଣ୍ଠି ସମସ୍ୟା ଏବଂ ହାଡ଼ ଦୁର୍ବଳକୁ ଦୂର କରିଥାଏ। ହିମୋଗ୍ଲୋବିନ୍ ଲେଭେଲ୍କୁ ବଢ଼ାଇଥାଏ ଖଜୁରୀ। ଖଜୁରୀରେ କ୍ୟାଲସିୟମ, ଫସ୍ଫରସ୍ ଓ ମ୍ୟାଗ୍ନେସିୟମ୍ ଭଳି ଖଣିଜ ରହିଥାଏ। ଏହା ହାଡ଼ ଓ ମାଂସପେଶୀକୁ ଶକ୍ତ କରିଥାଏ। ଖଜୁରୀ ହାର୍ଟକୁ ସୁସ୍ଥ ରଖିଥାଏ। ଖାଲି ପେଟରେ ଖଜୁରୀ ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ, କୋଲେଷ୍ଟ୍ରଲ୍ର ମାତ୍ରାକୁ କମ୍ କରିଥାଏ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ସାମାନ୍ୟ ମେଘାଚ୍ଛନ୍ନ ରହିବା ସହିତ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ତାପମାତ୍ରା ଆଜି ଭବାନୀପାଟଣା ସହରର ସର୍ବୋଚ୍ଚ ତାପମାତ୍ରା 32 ଡିଗ୍ରୀ ରହିବା ସହିତ ସର୍ବନିମ୍ନ 24 ଡିଗ୍ରୀ ସେଲସିୟସ୍ ରହିବାର ଅନୁମାନ କରାଯାଇଛି।

ସମୟ ସ୍ରୋତରେ ଆମେ ସମସ୍ତେ ବନ୍ଧା ନିରବଚ୍ଛିନ୍ନ ଭାବେ ସେ ନିଜ କର୍ତ୍ତବ୍ୟ ପଥରେ ଅଗ୍ରସର, ସେହି ଭିତରେ ଆମକୁ ନିର୍ଦ୍ଧାରିତ କାର୍ଯ୍ୟ ସବୁ କରିବାକୁ ପଡ଼ିଥାଏ। ଖୋଲାଛଳକ କାର୍ଯ୍ୟକ୍ରମର ସମୟାବଧି ଶେଷ ହୋଇଯାଇଛି। କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ନିଶ୍ଚୟ ଦେବେ। ଆଜି ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଥିଲା ଆପଣଙ୍କ ପାଇଁ। ଆଜିର ତିଥିକୁ ନେଇ ପବିତ୍ର ରାଧାଷ୍ଟମୀ ଏବଂ ଅତିବଡ଼ି ଜଗନ୍ନାଥ ଦାସଙ୍କ ପୁଣ୍ୟ ଆବିର୍ଭାବ ଦିବସ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା। ଚିଠି ପାଇଛୁ କାର୍ଯ୍ୟକ୍ରମ ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣ ମତାମତ ଦେଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛି 8895994143। କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଏତିକି କହିବି, ଏକାବଶୀ କରି ଥରେ ନିଜକୁ ଏକ ପ୍ରଶ୍ନ କର କି ଯଦି ମୁଁ ନ ରହେ ତେବେ ସବୁଠାରୁ ଅସୁବିଧା କାହାକୁ ହେବ। ବାସ୍, ଯାହାକୁ ଯାହାକୁ ଅସୁବିଧା ହେବ ତାଙ୍କ ପାଇଁ ବଞ୍ଚନ୍ତୁ, ଅନ୍ୟମାନଙ୍କୁ ତାଙ୍କ ବ୍ୟସ୍ତବହୁଳ ଜୀବନରେ ଛାଡ଼ି ଦିଅନ୍ତୁ। ସମ୍ପର୍କ କେବେ ବି ଦୂରତ୍ୱରେ ଶେଷ ହୁଏ ନାହିଁ। ସମ୍ପର୍କ ଶେଷ ହୁଏ କେବଳ ଅହଙ୍କାର, ଅସମ୍ମାନ, ସ୍ୱାର୍ଥପରତା ଓ ବିଶ୍ୱାସଘାତକତା ଦ୍ୱାରା। ଆଜିର ଉପସ୍ଥାପନରେ ଥିଲି ମୁଁ ସ୍ୱପ୍ନ କୁମାର ବେହେରା। ଆଜି ପାଇଁ ରହୁଛି, ପୁଣି ଥରେ ଦେଖା ହେବ ଆସନ୍ତା 26 ତାରିଖ ଠିକ୍ ଏହି ସମୟରେ କିଛି ନୂତନ ତଥ୍ୟ, ତତ୍ତ୍ୱ, ସୂଚନା ଏବଂ ସମୁଦ୍ର ସଙ୍ଗୀତ ସହିତ। ରହୁଛି, ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ସ୍ଥାନୀୟ ଖବର ସୂଚନା ଏବଂ ସୁମଧୁର ସଙ୍ଗୀତର କାର୍ଯ୍ୟକ୍ରମ ଖୋଲା ଛରକା। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆମର ଦ୍ୱିତୀୟ ଅଧିବେଶନ ଦିନ 12ଟାରେ ଲୋକଗୀତ କ୍ରମରେ ଶୁଣିବେ ଖଞ୍ଜଣି ଭଜନ, ପରିବେଷଣ କରିବେ ଶମ୍ଭୁହାତୀ ଏବଂ ସାଥୀ। ସୁଗମ ସଙ୍ଗୀତ ଦିନ 12:30ରେ ଶିଳ୍ପୀମାନେ ହେଲେ ପ୍ରଫୁଲ୍ଲ କର, ତୃପ୍ତି ଦାସ, ଶେଖର ଚନ୍ଦ୍ର ଘୋଷ, ପ୍ରଣବ କିଶୋର ପଟ୍ଟନାୟକ, ସଙ୍ଗୀତା ମହାପାତ୍ର ଏବଂ ଚିତ୍ତରଞ୍ଜନ ଚିନା। ଶୁଣୁଥିଲେ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଚଳିତ ଅଧିବେଶନକୁ ଏଇଠି ଶେଷ କରୁଛୁ, ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ ପୂର୍ବାହ୍ନ 12ଟାରେ। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ FM ମାଧ୍ୟମରେ 100.3 MHz। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। କାର୍ଯ୍ୟକ୍ରମର ଆରମ୍ଭରେ ଆସନ୍ତୁ ଶୁଣିବା ଲୋକଗୀତ କ୍ରମରେ ଖଞ୍ଜଣି ଭଜନ। ପରିବେଷଣ କରିଛନ୍ତି ଶମ୍ଭୁ ହାତୀ ଏବଂ ସାଥୀ।

ଶୁଣୁଥିଲେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ପରିବେଷଣ କରିଥିଲେ ଶମ୍ଭୁ ହାତୀ ଏବଂ ସାଥୀ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ପ୍ରଣବ ପଟ୍ଟନାୟକ, ଗୀତ ରଚନା ଶିବବ୍ରତ ଦାସ।

0: ଆପଣଙ୍କ ଚାହା
1: ଇଏମ୍ଆଇ ଭଡ଼ା କେମିତି ମ୍ୟାନେଜ୍ କରିବି?
2: ଗୋଟେ ଉପାୟ ଅଛି, ଭଲ ପଇସା ମିଳିବ।
1: କେମିତି?
2: ନିଜ ବ୍ୟାଙ୍କ ଡିଟେଲ୍ସ ଦେଇଦିଅ, କିଛି ଲୋକ ପଇସା ପଠେଇବେ, ସେମାନଙ୍କ କହିବା ଆକାଉଣ୍ଟରେ ଟ୍ରାନ୍ସଫର କରିଦିଅ, କମିଶନ ମିଳିବ।
1: ଏତେ ସହଜ?
2: କଣ ସହଜ, ଏହା ମନି ମିଲ୍ ଅଟେ। ବେଆଇନ ପଇସା ଅନ୍ୟ ଆକାଉଣ୍ଟ ଦ୍ୱାରା ସ୍ଥାନାନ୍ତରିତ କରିଥାନ୍ତି, ଏହା ଅପରାଧ, ଜେଲ ହେଇପାରେ।
1: ନା ଭାଇ ନା, ନିଜ ବ୍ୟାଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖନ୍ତୁ, କାହାକୁ ବି ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ। ଆର୍ବିଆଇ କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଆପଣମାନେ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ପରବର୍ତ୍ତୀ ଗୀତଟି ଶିଳ୍ପୀ ତୃପ୍ତି ଦାସଙ୍କ କଣ୍ଠରେ, ଗୀତ ରଚନା ଅକ୍ଷୟ ମହାନ୍ତି।

କାହା ଘର ଠିକ୍ ଠାକ୍ ତୋର ମୋର ରାଜିରୁ କେହି ଜଣେ ଲୁଚି ଲୁଚି ଆମ କଥା ଶୁଣି ଆସି କେହି ଜଣେ ଲୁଚି ଲୁଚି ଆମ କଥା ଶୁଣି ଆସି ପୁଣି ହେବା ଆମେ ଦୁହେଁ ଚୁପଚାପ।

କାର୍ଯ୍ୟକ୍ରମର ଶେଷରେ ଗୀତିକା ସୀମା ମହାପାତ୍ରଙ୍କ ରଚନାରୁ, ଶିଳ୍ପୀ ସୁଶ୍ରୀ ସଙ୍ଗୀତା ମହାପାତ୍ରଙ୍କ କଣ୍ଠରେ।

ଆମେ ଦେଖ୍ମା ବେଲେ ଆଜକାଲ୍ ଧାନ ଚାଷ୍ ଖାଲି କରି କରି ନେଇ ବଞ୍ଚି ହେବାର୍ ନା। ପାନ୍ ବର୍ଷା ଯେମିତି ଠକି ଦଉଛେ ଯେ ଆମର ଆର୍ କିଛି ଉପେ ନେଇ ଦିଶବାର୍ ନା। ଯେନ୍ ଜମିମାନ୍କେ ଉପର ଭର୍ସାନେ ଚାଷ୍ ହଉଛେ ସେ ଚାଷୀମାନେ ତ କେବେ କେନ୍ତା ଟୋଡ଼ପ କରି ବୁଡ଼ି ଯାଉଛନ୍, ମୂଲ ବି ନେଇ ମିଲ୍ବାର୍ ନା। ଇ ପରିସ୍ଥିତି ନେ ଆମର ଚାଷୀ ଭାଇ ଭନ୍ ମାନ୍କେ ଅଲଗା ବ୍ୟବସ୍ଥା ବି କର୍ବାକେ ପଡ଼୍ବା, ଯେନ୍ତାକି ମାଛ ଚାଷ, କୁକୁଡ଼ା ଚାଷ, ଛେଲମେଣ୍ଡା ଚାଷ ଆରୁ ଛତି ଚାଷ। ଛତି ଚାଷ ବେଲେ ଆମେ ଜାଣିଛୁ ଯେ ଆମର କ୍ଷେତ ଖଲା ମାନ୍କେ ଗଜା ହେଇଥିବାର ପୁଆଲ ଗଦାନେ ବର୍ଷା ଦିନେ ଫୁଟୁଥିବାର ପିଆଲ ଛତି ବୋଲି, ମାତର୍କ ହେଟା ନେଇସେ। ଆଜକାଲ ବାକି ଚାଷର ଭଳିଆ ଇ ଚାଷର ଲାଗି ବି ମଞ୍ଜିକେ ବିହନ ପାସେ ନେଇକରି ଚାଷ କରାହଉଛେ। ଇ ଚାଷ ଆମେ ଘରେ ବି କରିପାର୍ମା, ଯେନ୍ଟାକେ ଆମର ଘରେ ଥିବାର ମା ଭଉଣୀ ମାନେ ବି କରିପାରିବେ। ଆମେ ଛତି ବେଲେ ଖାଲି ପୁଆଲ ଛତି, ବାଞ୍ଜି ଛତି, ବିନୋ ଛତି, ଖୁଦ ଛତି, ଫୁଟକେଲ ଛତି ବିଷୟରେ ଜାଣିଛୁ, ଯେନ୍ଟା ମାନେ ବର୍ଷା ଦିନେ ତାର ଆପେ ଆପେ ଫୁଟିଥିସି। ମାତ୍ର ଏବେ ଆମେ ଜାନ୍ମା କେନ୍ କେନ୍ ଛତି ମାନକେ ଆମେ ଚାଷୀ ପାସେ କରିପାର୍ମା। ସମଙ୍କର ଭିତରେ ଯାଉଛନ୍ ପୁଆଲ ଛତି, ଦୁଧ ଛତି, ଶାମୁକା ଛତି, ବତାମ ଛତି। ଆମେ ଯଦି ଚାହିଁମା ବେଲେ ବରଷ ଯାକ ଏ ଛତି ଚାଷକେ କରି କରି ପେଟ ପୋଷି ପାର୍ମା। ଆମର ବାକି ଫସଲ ମାନକେ ଯେନ୍ତା ଫସଲ ପର୍ଯ୍ୟାୟ ଚାଷ କରିଥିସୁଁ, ହେନ୍ତା ଛତିକେ ବି ଗୋଟେ କୁତାରୁ ଆର୍ ଗୋଟେ ଛତିକେ କରିପାର୍ମା। ଅଲଗା ଅଲଗା ସମୟନେ ଅଲଗ ଅଲଗ ଛତି କରବାର୍ ଲାଗି ହେଲେ ସବୁ ଛତିମାନଙ୍କର ବିଷୟରେ ଆମେ ଜାଣି ରଖବାକେ ପଡ଼୍ବା ଯେ କେନ୍ ଛତିର୍ ଲାଗି କେତେ ତାପ ଦରକାର ହେସି। ଆମେ ଏ ଛତିମାନଙ୍କେ ଖାଇସୁଁ ବୋଲିକରି ଠିକ୍ ହିପାସେ ଚାଷ କରବାକେ ପଡ଼୍ବା। ଇତାର ପାନ୍ ଭାଗ 80-90 ଶତକଡ଼ା ରହିବାର ଦରକାର। ହେତିର୍ ଲାଗି ତାର ଚାରାଡ଼ର ପରିବେଶ ନେ ବି ଉଦା ଭାଗ ସେତ୍କି ରହିବାର ଦରକାର, ଯେନ୍ଟାକି ଆମେ ବେଶୀ ଧ୍ୟାନ ଦେବାକେ ପଡ଼୍ବା। ଆମେ ନଭେମ୍ବର ମାସ ଠାନୁ ଫେବୃଆରୀ ମାସ ଭିତରେ ବେଲେ କାର୍ତ୍ତିକନୁ ମାଘ ମାସ ତକ ଧଲା ବଟନ ଛତିକେ ଗୁଟେ କି ଦୁଇ ଥର କରିପାର୍ମା। ଆମେ ଦଶରା ମାସ ଠାନୁ ଇ ବିଷୟରେ ଟ୍ରେନିଂ ନେଇକରି ଇ ଛତିର୍ ଲାଗି କମ୍ପୋଷ୍ଟ ବନେଇକରି କାର୍ତ୍ତିକ ମାସ ଠାନୁ ଆରମ୍ଭ କରିପାର୍ମା। ଇ ଚାଷ ଦୁଇ ମାସ ଭିତରେ ହେଇଯାଏସି ବୋଲି ଶୀତ ଦିନେ ଅତି କମ୍ନେ ଗୁଟେ ଥର ବି କରିପାର୍ମା। ସମାନ ଥିବାର ଠାନ୍ ମନ୍କେ ଆମେ ଇ ସମୟନେ ଶାମୁକା ଛତି ଆରୁ କଲାକାନ୍ ଛତି କରିପାର୍ମା। ଇ ଶାମୁକା ଛତିର ଅଲଗ ଅଲଗ କିସମ ମାନେ ଅଛେ, ସେଟା ମାନେ ହେଲା ସଜୋର କାଜୁ, ଫ୍ଲୋରିଡ଼ା, ୟୋସ୍, ଏରିଞ୍ଜାଇ, ଆଷ୍ଟିଆଟସ୍ ଆରୁ ନିଲିଆ ଶାମୁକା ଛତି। ମାର୍ଚ୍ଚ ନୁ ଜୁନ୍ ମାସ ଭିତରେ ବେଲେ ଫଗୁନ୍ ନୁ ଜେଠ ମାସ ତକ ଖରା ଅଧିକ ରହିସି ବୋଲି ଆମେ ଡିପ୍ଲାସିଆ କିସମର ଛତି ଚାଷ କରିପାର୍ମା। ପରୀକ୍ଷାନୁ ଜଣାପଡ଼ିଛି ଯେ ଭଲବାସିଆ କିସମ ଠାନୁ ଡିପ୍ଲାସିଆ ଛତି ତାପକେ ଅଧିକ ସହି ପାର୍ସି। ଆମେ ଖରା ମାସେ ପ୍ୟାଲ ଛତି ବଦଲା ଦୁଧ ଛତି କର୍ମା ବେଲେ ଅଧିକ ଭଲ ହେବା। ବର୍ଷା ଦିନେ ଜୁଲାଇ ନୁ ଅକ୍ଟୋବର ଭିତରେ

0: ବେଲେ ଆଷାଢ଼ ନୁ କାର୍ତ୍ତିକ ମାସ ତକ ଆମେ ପ୍ୟାଲ ଛତିର କିସମ ଭଲବାସିଆକେ ଚାଷ ପାସେ ନିପାରମା। ଇ କିସମ ବର୍ଷା ଦିନର ଲାଗି ଲାଇକ ନା, ହେତିର ଲାଗି ଇତାର ଅମଲ ବି ଖୁବ ହେସି। ଶାମୁକା ଛତିର କେତେ କିସମ ଯେନ୍ଟା ମାନେ ହେଲେ ସିଟ୍ରିନୋ ପାଇଲିଆଟସ, ଫ୍ଲାଭେଲାଟସ ଆରୁ ଇଓସ, ଇଟା ମାନେ ବେଶୀ ଗରମ କି ବେଶୀ ଥଣ୍ଡା ନେଇଥିବାର ଜାଗାନେ ଭଲ କରି ବଢ଼ିଥିସି। ହେତିର ଲାଗି ଜୁଲାଇ ନୁ ଅକ୍ଟୋବର ମାସ ବେଲେ ଅଷାଢ଼ ନୁ କାର୍ତ୍ତିକ ମାସ ଭିତରେ ନେ ବର୍ଷା ଦିନ ମାନକେ କରାଯାଇ ପାରବା। ଆମେ ବରଷ ଯାକ ଏନ୍ତା କରି ସମୟ ଦେଖି ଦେଖି ଛତି ଚାଷ କରିପାରମା। ଆମେ ଯଦି ଛୋଟ ମୋଟିଆ ଚାଷୀମାନେ ଏଇଟାକେ ବରଷ ଯାକ କରିପାରତା ବେଲେ ଆମେ ଅଲଗେ ପଇସା ଦୂରା ଓହରେଇ ପାରତା। ଭିନ୍ ଭିନ୍ ଜାତିର ଛତି ଚାଷ କଲେ ଅଲଗ ଅଲଗ ଖାଦ୍ୟସାର ମାନେ ମିଳିପାରବା, ଯେନ୍ଟା ମାନେ ଖାଇଲେ ଆମର ଖାଦ୍ୟର ଅଭାବ ନେଇ ହିଏ ନା। ଆମେ ଏନ୍ତା କରି ଅଲଗା ଅଲଗା କିସମର ଛତିମାନେ ଗୋଟେ ଜାଗାନେ ଚାଷ କଲେ ଆର୍ ବେଶୀ ରୋଗ ପୋକ ନେଇ ଲାଗେ ନା। କାହିଁକି ଯେ କି ଗୋଟେ ଜାଗାନେ ସମାନ ପ୍ରକାରର ଛତି ସବୁବେଳେ କରୁଥିଲେ ସେ ସମାନ ପ୍ରକାରର ରୋଗ ପୋକ ମାନେ ଛତିକେ ଧରିଥିସନ୍। ଆର୍ ଆମେ ଯଦି ବଦଲେ ଉଦଲେ କରି କର୍ମା ବେଲେ ଗୋଟେ ଛତିନେ ଲାଗୁଥିବାର କିରାମାନେ ଅଲଗା କିସମର ଛତିକେ ନେଇ ଲାଗେ ନା। ଆମେ ପୁଆଲ ନଡ଼ା ମନକେ ଯେତେ ବିଶୋଧନ କରି କରି ଚାଷନେ ବ୍ୟବହାର କଲେ ବି ରୋଗ ପୋକ ମାନେ ଅନେକ ଅଧିକ ଲାଗିଥିସନ୍ ନା। ତ ଆମେ ଯଦି ବଦଲେ ଉଦଲେ କରି ଏଇ ଛତି ମନକେ ଚାଷ କର୍ମା ବେଲେ ଗୋଟେ ଛତିନେ ଲାଗବାର କିରାମାନେ ଆର୍ ଛତିକେ ନେଇ ଧରନ୍ ଆରୁ ଏତ୍କି ସମୟ ଭିତରେ ସେମାନେ ମରିମୁରା ବି ଯାଏସନ୍। ଏନ୍ତା କରି ଆମେ ଯଦି ଇ ଛତି ଚାଷକେ ଚାଲାଖି କରି ଠିକ୍ ହିପାସେ କର୍ମା ବେଲେ ଛତି ଚାଷ ନୁ ଏକା ଅଧିକ ଲାଭ କରିପାର୍ମା।
1: ଶୁଣୁଥିଲେ କୃଷି ସୂଚନାର କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ହ୍ୟାଲୋ
2: ହ୍ୟାଲୋ
1: କିଏ
0: ଆପଣଙ୍କ ସହ କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
1: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:30 ପର୍ଯ୍ୟନ୍ତ।
0: ଆମ ଫୋନ ନମ୍ବର ହେଲା
3: 0667029562329568।
1: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ। ହ୍ୟାଲୋ
2: ହ୍ୟାଲୋ
1: କିଏ
0: ହ୍ୟାଲୋ ଆକାଶବାଣୀ ଭବାନୀପାଟଣା।

0: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଶକ୍ତିରୂପ କାର୍ଯ୍ୟକ୍ରମ। ତା ପୂର୍ବରୁ ଏହି ବିଜ୍ଞାପନ।
1: କମ୍ ସୁଧରେ ଲୋନ୍ ଦରକାର, ତାବି ଆପ୍ରେ ବାହା
2: ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ।
3: ଆର୍‌ବିଆଇ କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ବହୁ
5: ହଁ ମା,
4: ଏହି ଘରର କିଛି ନିୟମ ଅଛି।
5: ଯେମିତିକି?
4: ଯେମିତିକି ଏଠି କ୍ୟାଶର ପରମ୍ପରା ନାହିଁ।
5: ତ ନେଣ ଦେଣ?
4: ସେଇଟା ଆମେ ଡିଜିଟାଲ ପେମେଣ୍ଟ କରୁ।
5: ଓହ,
4: ଯେମିତି UPI ରେ?
5: ଆଚ୍ଛା।
4: ହଁ, ଆଉ ଶୁଣ, ଆଉ ଗୋଟେ ନିୟମ ଅଛି।
5: ସେଇଟା କଣ ମା?
4: ତୋ ମୁହଁ ଦେଖା ବି UPI ରେ ମିଳିବ।
5: ଆପଣ ବି ନା ମା?
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
5: ସହଜ ଅଟେ ପ୍ରତିଟି ନେଣ ଦେଣ।

0: ଗୋଟେ ପ୍ରମୁଖ ଲୋକପ୍ରିୟ କୃଷି ଭିତ୍ତିକ ପର୍ବ ଏ ଆମର ନୂଆଖାଇ ତିହାର। ନୂଆଖାଇ ବୋଇଲେ ନୂଆ ଜିନିଷକେ ଖାଇବାଟା। ଆମର ନୂଆ ଧାନରୁ ତିଆରି ହୋଇଥିବା ଖାଦ୍ୟକେ ଆମେ ଆମର ଇଷ୍ଟଦେବୀକେ ଅର୍ପଣ କଲା ପରେ ଆମର ପରିବାରର ସଭେ ଇଟାକେ ଖାଇଥିସୁ। ନୂଆଖାଇ ଖାଲି ଯେ ଗୋଟେ ପର୍ବ ନେଇ ସେ ଭଇନମାନେ, ଇଟା ଆମର ଚାଷୀ ଭାଇମାନଙ୍କର ଶ୍ରମ, ମାଟିର ପ୍ରତି ହେମନଙ୍କର କୃତଜ୍ଞତା, ଆରୁ ଆମର ଇଷ୍ଟଦେବୀ ମାନଙ୍କର ପ୍ରତି ଆମର ଭକ୍ତି, ଆମର ପରିବାରର ଏକତା, ଆମର ସାମାଜିକ ଭାଇଚାରାର ଗୋଟେ ମହାନ ପ୍ରତୀକ ଏ। ଦେଖବାକେ ଗଲେ ନୂଆଖାଇ ଗୋଟେ କୃଷି ଭିତ୍ତିକ ପର୍ବ ଏ। ଆମର ଓଡ଼ିଶାର ଗ୍ରାମୀଣ ଜୀବନରେ କୃଷି ଗୋଟେ ବଡ଼ ଭୂମିକା ବହନ କରୁଛେ। ଚାଷୀ ଭାଇ ମାଟିକେ ଚାଷ କରିକିନା, ବିହନ ବୁଣିକିନା, ବର୍ଷା ଆରୁ ପ୍ରକୃତିର ସହଯୋଗ ନେ ଧାନ ଉତ୍ପାଦନ କରିଥିସି। ନୂଆଖାଇ ଇ ଶ୍ରମର ଫଲ, ଫସଲ ପ୍ରତି ସମ୍ମାନ ଜନେଇବାର ଗୋଟେ ଅବସର ଏ। ଦେଖବାକୁ ଗଲେ ଭଇନମାନେ, ଆମର ଚାଷୀ ଭାଇର ଲାଗି ଇ ଧାନ ଖାଲି ଯେ ଗୋଟେ ଖାଦ୍ୟ ନେଇସେ, ଇଟା ତାଙ୍କମାନଙ୍କର ସାରା ବଛର ଯେନ୍ ପରିଶ୍ରମ କରିଥିସନ୍ ଇ ପରିଶ୍ରମର ଫଲ ଏ। ହେଲେ ଯେନ୍ ଫସଲ ସେ ଆମର ଚାଷୀ ଭାଇମାନେ କରିଥିସନ୍, ଆମର ଇଷ୍ଟଦେବୀକେ ତାକେ ଅର୍ପଣ କରିକିନା, ପ୍ରକୃତି ଆରୁ ଈଶ୍ୱର ଇ ଦୁଇଜଣଙ୍କର ପ୍ରତି କୃତଜ୍ଞତା ପ୍ରକାଶ କରିଥିସି ଆମର ଚାଷୀ ଭାଇ। ହେଲେ କାଣା କେମିତି ପାଳନ ହେସି ଇ ନୂଆଖାଇ ତିହାର, ଆରୁ କାଣା ରହିଛେ ଇ ତିହାରର ମହତ୍ଵ ଆମ ଜୀବନରେ, ଆସନ୍ ଶୁଣବା ଆମର ଗୋଟେ ଭଏନ୍ ଠାନୁ। ଭଏନ୍ ଜୁହାର।
1: ଜୁହାର ଭଏନ୍।
0: ପହିଲା ତ ଆପଣଙ୍କେ ସ୍ୱାଗତ ଆମର ଆକାଶବାଣୀ ଶକ୍ତି ରୂପା କାର୍ଯ୍ୟକ୍ରମକେ, ଆରୁ ଆପଣଙ୍କେ ନୂଆଖାଇ ତିହାରର ହାର୍ଦ୍ଦିକ ଅଭିନନ୍ଦନ।
1: ଧନ୍ୟବାଦ ପୁଣି।
0: ଆପଣ ତ ଜାଣିଛନ୍ ଯେ ନୂଆଖାଇ ଆମର ପଶ୍ଚିମ ଓଡ଼ିଶାର ବଡ଼ ତିହାର ଏ। ହେଲେ ଆମର ଇ ତିହାର କାଇଁ ଯେ ଏତେ ମାନସୁ ଆମେ,
1: କାଇଁ ଯେ କି ଆମର ଇଟା ଗଣପର୍ବ ନୂଆଖାଇ ଗୁଟେ, ଇତାକେ ଆମେ ଯେନ୍ ଆମର ଗାଁ ଗହଲି ଆର୍ ସହରନେ ମନା ହେସି। ତ ଇ ଦିନେ ନୂଆ ଧାନକେ ଅମଲ କରାହେସି ଆର୍ ଖୁସିରେ ପାଳନ କରାହେସି ନୂଆଖାଇକେ। ସେଥିପାଇଁ ଇ ଦିନକେ ବନେ କରି ପଶ୍ଚିମ ଓଡ଼ିଶାର ଲୋକମାନେ ପାଳନ କରସନ୍। ଯେନ୍ ନୂଆ ପାଞ୍ଜି ଆମର ଭାଦ୍ରବ ମାସର ଶୁକ୍ଳ ପକ୍ଷ ପଞ୍ଚମୀ ତିଥିନେ ବାହାର କରାହେଇଥିସି, ଗଣେଶ ପୂଜାର ତାର ଆଗ ପରର ଦିନ ଇ ନୂଆଖାଇକେ ପାଳନ କରାହେସି। ଆର୍ କାଁ ଯେ କି ସେଦିନ ନୂଆ ଧାନକେ ଅମଳ କରି କରି ଅଣାହେସି, ଆର୍ ଘରେ ଘରେ ପୁରେ ପୁରେ ଯେନ୍ ଆମର ଖୁସିର ଲହରୀ ଧାନ ବାହାରସି, ନୂଆ ଧାନ ଯେନ୍ ବାହାରସି, ସେଥିଲାଗି ବୋଲିକରି ନୂଆଖାଇକେ ପାଳନ କରସନ୍। ଆର୍ ବହୁତ ଖୁସିରେ ସହର ଆର୍ ଗ୍ରାମାଞ୍ଚଳ ମାନଙ୍କରେ ଇଟାକେ ପଶ୍ଚିମ ଓଡ଼ିଶାର ଲୋକମାନେ ପାଳନ କରସନ୍।
0: ନୂଆଖାଇନେ କେନ୍ ଦେବତାକେ ପୂଜା କରାହେସି?
1: ନୂଆଖାଇକେ ନିଜର ଇଷ୍ଟ ଦେବୀ ଲଙ୍କେଶ୍ୱରୀ, ତାପରେ ମାଣିକେଶ୍ୱରୀ, ତାପରେ ଯାର ଘରେ ଯେନ୍ ଦେବତା ରଖିଥିସନ୍, ଯେନ୍ ଠାକୁରାଣୀ ରଖିଥିସନ୍, ସେ ତାକେ ବି ପୂଜା କରସନ୍। ଗ୍ରାମେ ଗ୍ରାମେ ଯେନ୍ ଇଷ୍ଟ ଦେବୀ ମାନେ ଥିସନ୍, ସବକେ ପୂଜା କରସନ୍।
0: ବୋଇଲେ ଏବେ ସମ୍ବଲପୁରରେ ଯେନ୍ତା ସମଲେଶ୍ୱରୀ, ଆମର
1: ଭବାନୀପାଟଣାନେ ମାଣିକେଶ୍ୱରୀ, ଆରୁ ଜୁନାଗଡ଼ନେ ଲଙ୍କେଶ୍ୱରୀ, ଏନ୍ତା ଭଏନ୍ ସମସ୍ତଙ୍କେ।
0: ବୋଇଲେ ସେଠାର ଇଷ୍ଟ ଦେବୀ ଅନୁସାରେ ପୂଜା ହେସି
1: ନାଇଁ?
0: ନୂଆଖାଇ ପରବକେ ନୂଆଖାଇ ବୋଲି କାହିଁକି କୁହା ହେସି?
1: ନୂଆର ଅର୍ଥ ହଉଛେ ନୂତନ, ଖାଇର ଅର୍ଥ ହଉଛେ ଖାଇବାଟା, ହେଟା ହଉଛେ ନୂଆଖାଇ, ବୁଝିଲେ ଭଏନ୍?
0: ତ ନୂଆଖାଇ ନେ କାଣା ଖାଇଥିସନ୍, ସମସ୍ତେ କାଣା ଖାଉଛନ୍, ଆପଣ କାଣା ଖାଇସନ୍?
1: ହଁ, ନୂଆଖାଇ ଦିନେ ଆମେ ଯେ ନୂଆ ଧାନ ଆଣସୁ, ତାକେ ଭାଜି କରି ତାକେ ଗୁଣ୍ଡ କରି କରି ସେଟା ନବାର ନ, ତାକେ ମା ପାଖରେ ଭୋଗ ଲଗାହେସି। ନୂଆ ଧାନନୁ ଚାଉଳ କୁଟିକିନା ସେ ଚାଉଳନେ ପିଠା ହେସି, କ୍ଷୀରି ହେସି, ଭାତ ହେସି, ସବୁ ପ୍ରକାର ଜିନିଷ ତିଆରି ହେସି।
0: ଏନୁ ନୂଆ ଧାନ ଏକା କରସୁଁ?
1: ହଁ, ନୂଆ ଧାନ ଏକା କରସୁଁ।
0: ଆଚ୍ଛା, ନୂଆଖାଇତି କେନ୍ କେନ୍ ଫସଲକେ ବେଶୀ ମହତ୍ଵ ଦିଆଯାଇସି?
1: ନୂଆଖାଇ ଦିନେ ଧାନ, ତାପରେ କୁମ୍ଡ଼ା, ସାରୁ ଆରୁ ଶାଗ, ଏତ୍କି ଏକା, ଆର୍ କିଛି ନାହିଁ। ହେତ୍କି ଜିନିଷ୍ ଲାଗ୍ସି ହେଠି, ନୂଆ ନୂଆ ଯେନ୍ଟା ନୂଆ ନେ ହେସି, ପ୍ରଥମ କରି ହେସି, ହେଟାକେ ଏଠି ଲଗାସନ୍ ପୂଜାନେ। ଆର୍ କର୍ଡ଼ି ବି ଲାଗ୍ସି, ଯେନ୍ ଖୁଦ୍ ଲେଥା ବନାସନ୍ କର୍ଡ଼ି, ନୂଆଖାଇ ନେ ହେଟା ବି ସେମାନେ ଭୋଗ ଲଗାସନ୍।
0: ଆଚ୍ଛା,
1: କାର୍ ଘରେ କେନ୍ତା ଅଛେ ଭଏନ୍?
0: ନୂଆଖାଇ ଖାଲି ଯେ ଚାଷୀମାନଙ୍କର ବଡ଼ ପରବ, ହେଲେ ଏଇ ଚାଷୀମାନଙ୍କର କା ବଡ଼ ପରବ ବୋଲି କାହିଁକି କୁହାଯାଇଛି ନୂଆଖାଇକେ?
1: କାଁ ଯେ କି ସେଦିନ ଚାଷୀ ଭାଇ

0: ଯେନ୍ ବର୍ଷ ସାରା ଯେନ୍ ଖଟିଥିସି, ଯେନ୍ ଅମଲଟା କରିଥିସି, ସେ ନୂଆନେ ଯେନ୍ ଅମଲ କରିଥିସି, ଯେନ୍ ଧାନକେ ପାଇସି, ସେ ବହୁତ ଖୁସିରେ ସେ ତାର ନୂଆଖାଇକେ ସେ ପାଳନ କରସି। ସେ ଧାନକେ ଆଣିକରି ମାର୍ ପାଖେ ସେ ଫାଷ୍ଟେ ଚଢ଼ାସି ସେ ନୂଆ ଧାନକେ, ବୁଝିଲ ଭେନ?
1: ନୂଆଖାଇ ନେ କାଣା କାଣା କରସ ଭେନ?
0: ଆମେ ନୂଆ ଧାନ ତ ତାକେ ଚାଉଳ କୁଟି କରି କରସୁଁ, ତାପରେ ନୂଆ ଚିରା ହେସି, ନୂଆ ଚାଉଳ ନେ ପିଠା ହେସି, ମଡ଼ା ପିଠା ଯିଏ ଯେନ୍ଟା କରିପାରିଲା, କ୍ଷୀରି ବି ହେସି, ତାକେ ଜୁଖା ବସୁଁ ଆମେ, ଜୁଖା କରସୁଁ, କେନ୍ ମଡ଼ା କରସୁଁ, କାକରା କରସୁଁ, ଆରେ ଭାତ ରାନ୍ଧସୁଁ, ସବୁ ପ୍ରକାର ଜିନିଷ ହେସି ହେଠି। ଆର୍ ଯେନ୍ ନୂଆ ଚିରା ବୋଲୁଛନ୍, ଯେ ଖାଲି ଚିରା କାଢ଼ି କରି ନାଇଁ କରୁନ୍, ଆମେ ଧାନକେ ଆନ୍ସୁଁ, ଭାସୁଁ, ଭାଜି କରି ତାକେ କୁଟସୁଁ, ଗୁଣ କରସୁଁ, ସେଥିନେ ସବୁ ମିଶେଇ କରି ନଡ଼ିଆ, ତାପରେ ମହୁ, ତାର ଗୁଡ଼ ସବୁ ମିଶେଇ କରି ଆମେ ବନାସୁଁ, କଦେଲ ଦେଇକରି ହେତାକେ ଆମେ ନୂଆ ଚିରା ବନାସୁଁ, ଯେନ୍ଟାକି ଆମ ଠାକୁରାଣୀକେ ଲାଗ୍ସି।
1: ଆଚ୍ଛା, ନୂଆଖାଇ ନେ ପରିବାର ସଭେ ଗୋଟେ ଜାଗା ନେ ନୂଆ ଖାଇସନ୍, କାଁ ଯେ ଗୋଟେ ଜାଗା ନେ ଖାଇସନ୍?
0: କାଁ ଯେ କି ଭୟନ୍, ଦେଖନ୍ ସେ ଦିନେ ଯିଏ ବି ହଉ, ଛୋଟ ହଉ କି ବଡ଼ ହଉ, ସେଦିନେ ରାଗ ରିଶ୍ମି ନାଇଁ ହୁଅନ୍, ଯିଏ ବି ଝଗଡ଼ା ଲାଗିଥିବା ସେଦିନେ ଆମେ ମିଶି ଯାଇସୁଁ। ନୂଆଖାଇ ଗୋଟେ ଏନ୍ତା ପରବ, ମିଶି ଯାଇସୁଁ ଆର୍ ସବେ ଗୋଟେ ଜାଗା ନେ ବସିକରି ଖାଇସୁଁ। କାଇଁ ଯେ କି ବଡ଼ର ହାତରୁ ହିଁ ସେ ଦେଶୀ ଆମକେ ଯେନ୍ ନୂଆଟା, ସେ ନୂଆକେ ଆମେ ଧରିକରି ପ୍ରଥମ କରି ଯେନ୍ ନୂଆକେ ଖାଇସୁଁ, ମା ମହାଲକ୍ଷ୍ମୀ, ମା ଠାକୁରାଣୀକେ ଟେକିକରି, ଯେନ୍ ଆମକେ କପଡ଼ା ଆରି ଖାଇବାଟାରେ ସୁଖୀ କର ମା ବୋଲସୁଁ, ଆରି ଏନ୍ତା ମିଳୁଥାଉ ସବୁ ବରଷକେ ବରଷ ଆମକେ ବୋଲିକରି। ସେଥିଲାଗି ଆମେ କାଣା କରସୁଁ, ସବେ ଗୋଟେ ଜାଗା ନେ ହେସୁଁ, ଯେନ୍ ବଡ଼ ଥିସନ୍ ତାଙ୍କର ହାତନୁ ଆମେ ଖାଇସୁଁ ନୂଆ ଖାଇକରି। ଆମର୍ ନିଜର ଘରର ଯେନ୍ ମହାପ୍ରଭୁ ଠାକୁରାଣୀ ଥିସନ୍, ତାଙ୍କେ ମୁଡ଼ିଆ ମାରିକରି ତାର୍ ପରେ ଆମେ ଯେନ୍ ପିଠାପଣା ଜୁଖା ଯାହା କରିଥିସୁଁ ସବୁ ଖାଇସୁଁ।
1: ଆଚ୍ଛା, ନୂଆଖାଇ ପରିବାରର ଲୋକମାନଙ୍କେ କେମିତି କରି ବାନ୍ଧି ରଖସି ଭେନ୍?
0: ସେଦିନେ ବଡ଼ର ହାତରୁ ଯେନ୍ କଥା ନେ ହେବା ଲୋକ ବି ହେବା, ଯେନ୍ ଝଗଡ଼ା ଲାଗିଥିବା ସେ ମିଶିଯିବା। ନୂଆଖାଇ ଗୋଟେ ଏନ୍ତା ପରବ, ଆମେ ଯେନ୍ ବଡ଼ର ଲୋକ ଥିସି ସେ ସବକେ ଡାକ୍ସି, ଏକଜୁଟ କରସି, ସେ ସବକେ ଭଲ କଥା କହିସି। ସେଦିନେ କିଏ ଝଗଡ଼ା ନାଇଁ ଲାଗନ୍, ଖରାପ ଥିଲେ ବି ଭଲ ହେଇଯାଇସନ୍ ସେଦିନେ। ଆରେ ସବେ ମିଳିମିଶିକିନା ବଡ଼ ସାନମାନକେ କହିସି, ମିଳିମିଶିକିନା ରହିମା, ନୂଆ ଗୋଟେ ସୁଆ ଗୋଟେ ଆଇଲା, ଆମେ ସବେ ଏକଜୁଟ ହେମା, ଖାଇମା। ବଡ଼ ହିଁ ସମସ୍ତଙ୍କୁ ମିଶେଇସି ଆର୍ ଖୁସିରେ ସେ ପର୍ବକେ ପାଳନ କରାହେସି।
1: ଆଚ୍ଛା, ନୂଆଖାଇ ପର୍ବର ସାମାଜିକ ମହତ୍ଵ କାଣା ଏ?
0: ଦେଖନ୍ ଭୟନ୍, ନୂଆଖାଇ ଗୋଟେ ଗଣପର୍ବ ବୋଇଲେ ଲୋକମାନଙ୍କର ପର୍ବ ଏଇଟା, ସେଥିଲାଗି ବୋଲିକରି ଇଟା ଗ୍ରାମନେ ସହରନେ ସବୁଠି ପାଳନ କରାହେସି, ବୁଝିଲ ଭେନ୍? ଇଟାକେ ନୂଆଖାଇ ଦିନ ସବେ ସେ ନବାନ୍ନକେ ପୂଜାବିଧି ସମାପ୍ତ କରିକିନା ସମସ୍ତେ ପରିବାରର ସବୁ ମୁଖ୍ୟଙ୍କୁ ଯେନ୍ ବଡ଼ ଥିସି ତାକୁ ମୁଡ଼ିଆ ମୁଡ଼ି ମାରସନ୍, ଆରେ ନବାନ୍ନକେ ଖାଇସନ୍, ଆର୍ ସମସ୍ତେ ବୟସ୍କ ଯେନ୍ ବୁଢ଼ା ବୁଢ଼ୀ ଲୋକମାନେ ଥିସନ୍ ତାଙ୍କମାନଙ୍କୁ ବି ମୁଡ଼ିଆ ମାରସନ୍। ମାରିକରି ଗାଁର ଯେନ୍ ପଡ଼ୋଶୀମାନେ ଥିବେ, ଭାଇ ଭଗାରୀ ଯେନ୍ ନିଜର ଲୋକ ବି ଥିବେ, ଅନ୍ୟ ଇଏ ଲୋକ ବି ଥିବେ, ସବକେ ମୁଡ଼ିଆ ମାରିକରି ସବକେ ଆଶୀର୍ବାଦ ନେସନ୍। ସେଦିନେ ଭୁଲି ଯାଇସନ୍ କିଏ କାଣା କରସି କାଣା ନାଇଁ, କାର ପାଖରେ ହିଂସା ଅହଙ୍କାର ସବୁ ଭୁଲିକିନା ସେଦିନେ ଏକଜୁଟ ହେଇକିନା ଯିଏ ଯାର ଖାଇକରି ଆସିକରି ମୁଡ଼ିଆ ଜୁହାର ହେସନ୍। ଆର୍ ସେଦିନେ ସବେ ଗୋଟେ ଜାଗାନେ ରହିସନ୍, ଇଟାକେ କହିସନ୍ ସାମାଜିକ ଏକତା।
1: ନୂଆଖାଇ ନେ ଆପଣ ଘରେ କାଣା କାଣା ପୂଜା କେନ୍ତା କରସୁ?
0: ଦେଖନ୍ ଭଇନ୍, ଆମ ଘରେ ଆମେ ସକାଳୁ ଉଠସୁଁ, ଉଠିକରି ଆମେ ଆମର ଯେନ୍ ନୂଆ ଚାଉଲ ଥିସି ହେଟାକେ ବତରାସୁଁ, ବତରେଇ କରି ଆମେ କାଣା କରସୁଁ, ଆମେ ଘରେ ଲକ୍ଷ୍ମୀକେ ବସେଇସୁଁ। ବସେଇ ସାରିଲା ପରେ ଆମେ ଆମର ପିଠା ଜୁଖା ଯାହା ଯାହା କରବାଟା, ଯେନ୍ ଡାଲି ଭାତ ଯାହା ଯାହା ହେବା କଥା ସବ ହେସି ଆମ ଘରେ। କଲା ପରେ ଆମେ ନିଜର ସବୁ ମହାପ୍ରଭୁକେ ପୂଜା କରସୁଁ, ଠାକୁରାଣୀକେ ପୂଜା କରସୁଁ, ଘରର ଦେବୀଙ୍କେ ପୂଜା କରସୁଁ। କରିସାରିଲା ପରେ ଭେନ୍ ଆମେ କାଣା କରସୁଁ, ପିତୃପିତାକେ ବି ଦେସୁଁ ସେଦିନେ, ଆମେ ପିତୃପିତା ବି ମେନ୍ ସେଦିନେ ପିତୃପିତାକେ ବି ଦେସୁଁ। ଦେଇ ସାରିଲା ପରେ ଭେନ୍ ଆମେ ସବେ ନୂଆ ଖାଇସୁଁ, ନୂଆ ଖାଇ ସାରିଲା ପରେ ଯାଇ ଆମର ମହାପ୍ରଭୁକେ ଯେନ୍ ଠାକୁରାଣୀ ଥିବେ ତାଙ୍କେ ମୁଡ଼ିଆ ମାରିକରି, ତାପରେ ବଡ଼ମାନକେ ମୁଡ଼ିଆ ମାରସୁଁ ଆମେ। ମାରି ସାରିଲା ପରେ ଭେନ୍ ତାପରେ ଆମେ କ୍ଷୀରି ପିଠା ଭାତ ଡାଲି ଖାଇସୁଁ, ଖାଇସାରିଲା ପରେ ତାପରେ ଯାହାକେ ଯାଇକରି ମୁଡ଼ିଆ ମୁଡ଼ି ମାରସୁଁ।
1: ଆଚ୍ଛା, ଯେନ୍ ପିଠା କରସୁ କାଁ କାଁ ପିଠା କରୁଛୁ?

0: ଆମେ ଦେଖନ୍, ଆମେ କାକରା ପିଠା କରସୁଁ, ମଡ଼ା ପିଠା କରସୁଁ, ତାପରେ ବରା କରସୁଁ, କ୍ଷୀରି କରସୁଁ, ସବ୍ ହେସି ଆମ ଘରେ। ଜୁଖା ପିଠା ସବୁ ପ୍ରକାର ଜିନିଷ୍ କରି କରି ମାଆକେ ଭୋଗ ଲଗାସୁଁ ନୂଆ।
1: ଆଚ୍ଛା, ଏଇ ନୂଆ ଖାଇର ପରବ ଆମକେ କାଣା ଶିକ୍ଷା ଦେସି?
0: ନୂଆ ଖାଇନେ ଦେଖନ୍ ଭଏନ୍, ସବେ ଯେନ୍ତାକି ଖରାପ ଜିନିଷ୍କେ ଛାଡ଼ି କରି ଭଲ୍ ଜିନିଷ୍, ଯେନ୍ତାକି ଆମର ବର୍ଷାର ଆଗମନ ହେସି ଋତୁନେ, ନୂଆଖାଇ ଦିନେ, ଋଷି ପଞ୍ଚମୀ ଯେନ୍ ପଡ଼୍ସି ସେଦିନେ ବର୍ଷା ସିଜନ୍ଟା ସରି ସରି କରି

0: ଖରାପ ଜିନିଷ୍କେ ଛାଡ଼ି ଦିଅ ଆର୍ ଭଲ୍ ଜିନିଷ୍କେ ନିଅ। ସବେ ଖୁସିବାସି ହେଇକରି ରହ, ଝଗଡ଼ା ନାଇଁ ଲାଗ, ଖରାପ ଚିନ୍ତା ତମେ ନେଇ କର, ଭଲ୍ସେ ରୁହ। ଭଲ୍ ହେଇକରି ରହିଲେ ଦୁନିଆ ଭଲ୍ ହେବା, ଇ ପରିବେଶ ଭଲ୍ ହେବା। ସେଟା ହଉଛେ ନୂଆଖାଇ, ସେ ଶିକ୍ଷା ଦେସି ସବ୍କେ। ନୂଆଖାଇ ପରସ୍ପର ସମ୍ମାନକେ ଆର୍ ଅନ୍ନର ଯା ଅନ୍ନ ବୋଲଚନ୍ ହେତାକେ ଭାତ, ତାର୍ ମହତ୍ତ୍ୱକେ, ପ୍ରକୃତିକେ ଯେନ୍ ପ୍ରତି ଯେନ୍ କୃତଜ୍ଞତା ଆର୍ ଏକତାର ଶିକ୍ଷା ଦେଇ ଆସିଛେ।
1: ଆମେ ଯଦି ନୂଆଖାଇ ଭେଟଘାଟ ବୋଲୁଛୁ, ନୂଆଖାଇ ଭେଟଘାଟ କାଣା
0: ଦେଖନ୍ ଭଏନ୍, ନୂଆଖାଇର ଭେଟଘାଟ ଯେନ୍ ମନେ କି ବାହାରେ ଥିବେ, ଘରକେ ଆଇବେ ବହୁତ ଦିନ ପରେ ଆଇବେ, ଯେନ୍ ମନେ ମିଶୁ ନାଇଥିବେ ଝଗଡ଼ା ପତର ଲାଗିକିନା, ସେମାନେ ମିଶ୍ବେ କି ଯେନ୍ ମନେ ମନ ଦୁଃଖ ନେଇଥିବେ ନାଇଁ ମିଶୁଥିବେ, ସେ ସବ୍କେ ନୂଆଖାଇ ଦିନେ ଯେନ୍ ଆସିକରି ମିଶ୍ବେ ତାକେ କୁହାହେସି ନୂଆଖାଇ ଭେଟଘାଟ।
1: ଆଚ୍ଛା, ଇ ଯେନ୍ କହିସନ୍ ଯେ ନୂଆଖାଇ ଲାଗି ଲଗ୍ନ ଦେଖିସନ୍ ବୋଲିକରି, କାଣା ଇ ଲଗ୍ନ ଦେଖା ଆମ୍କେ ଟିକେ କହିବେ?
0: ହଁ ଭଇନ୍, ଶୁଣନ୍, ପୁରୁଣା ଯୁଗେନେ ରାଜାମାନେ ନିଜର ରାଜ୍ୟନେ ନିଜର ଇଷ୍ଟଦେବୀ ନାଁ ଅନୁସାରେ ଆମର ନୂଆଖାଇରେ ତାର ତିଥି ବାହାର କରୁଥିଲେ। ଯେନ୍ ଇଷ୍ଟଦେବୀ ଥିବା ତାର ନାଁ ଅନୁସାରେ ଲଗନ୍କେ ବାହାର କରବେ। ଆର୍ ଆମର ଯେନ୍ କଳାହାଣ୍ଡି ଅଛେ, ଦଶମିନେ ବି ଖାଉଛନ୍ କେନ୍ କେନ୍ ମନେ, ସେଟା ବି ଗୋଟେ ତିଥି ଅଛେ। କିନ୍ତୁ ସବେ ଯେନ୍ ଋଷି ପଞ୍ଚମୀ ଯେନ୍ ବାହାର କରାହେଇଛେ ସେ ତିଥିନେ ସବେ ପ୍ରାୟ ଖାଉଛନ୍, ବାକି କିଏ କିଏ ସେ ଦଶମୀ ତିଥିନେ ଖାଇସନ୍।
1: ନୂଆଖାଇ ପୂର୍ବରୁ ତିଆର କରସ କେମିତି କରି ନୂଆଖାଇ ମନେବାର ଲାଗେ?
0: ଦେଖନ୍ ଭଏନ୍, ନୂଆଖାଇ ଆଇଲା ବୋଲେ ସବେ କାଣା କରସନ୍ କି ଘର ଦ୍ୱାରକେ ଲିପା ପୁଛା ସଫା ସୁତର କରସନ୍, କପଡ଼ା ଲତା ସଫା କରସନ୍, ନୂଆ ଧାନ ଆଣସନ୍, ସାରୁ କନ୍ଦା, ତାପରେ ସବୁ ଆଣିକରି ଆଗରୁ ନୂଆ କପଡ଼ା ଘିନ୍ସନ୍, ଆର୍ ଯେନ୍ ନୂଆ ନୂଆ ଜିନିଷ୍ ପିନ୍ଧିକରି ତ ନୂଆକେ ଖାଇସନ୍। ଯେନ୍ ଖୁସିଟା ଏବା ନୂଆ ଦିନେ ନୂଆ ଜିନିଷ୍ ପିନ୍ଧିବେ, ନୂଆ ଖାଇଲେ ହିଁ ନୂଆର ଗୋଟେ ସୁନ୍ଦର ଆମର ଜୀବନ ଯେନ୍ତା ସୁନ୍ଦର ହେବା, ସେଥିଲାଗି ନୂଆକେ ପାଳନ କରିବା ଲାଗି ଆଗନୁ ସବେ ସଜବାଜ ହେସନ୍। ନୂଆ କୁଲା, ନୂଆ ଚାଙ୍ଗଡ଼ି, ନୂଆ ଟୁପା, ନୂଆ ବାଡ଼ୁନ୍ ସବ ଘିନ୍ସନ୍।
1: ନୂଆରେ କହିସନ୍ ଯେ ନୂଆଖାଇନେ ନବାନ୍ନ, ଇ ଅନ୍ନର ମହତ୍ତ୍ୱ କାଣା?
0: ଶୁଣନ୍ ଭଏନ୍, ନୂଆଖାଇ ପର୍ବରେ ଅନ୍ନର ମହତ୍ତ୍ୱ କାଣା, ଆପଣ ଗୋଟେ ବଢ଼ିଆ କ୍ୱେଶ୍ଚିନ୍ ଗୋଟେ କଲେ। ଯେନ୍ ଅନ୍ନ କି ଆମର ଜୀବନର ଯେନ୍ ମୌଳିକ ଆବଶ୍ୟକତା ଯେନ୍ ଅଛେ ଆମର, ସେଟା ହଉଛେ ଅନ୍ନ ହେବାରୁ ନୂଆଖାଇନେ ଆମେ ଅନ୍ନକେ ପବିତ୍ର ଭାବରେ ଆମେ ତାକେ ସମ୍ମାନ ଦେସୁଁ, ହେଥିଲାଗି ତାକେ ମହତ୍ତ୍ୱପୂର୍ଣ୍ଣ ଜିନିଷ୍।
1: ହେଲେ ଆମର ଏଇ ନୂଆଖାଇ ପର୍ବକେ ଆମେ କେମିତି କରି ଆମର ଭବିଷ୍ୟତ ପିଢ଼ି ଲାଗି ସୁରକ୍ଷିତ ରଖିପାରବା?
0: ଦେଖନ୍, ଆମର ପାରମ୍ପରିକ ରୀତିନୀତି ଯେନ୍ ଲୋକଗୀତ ଲୋକନୃତ୍ୟ ପରମ୍ପରା ଆମେ ସବୁ ପିଢ଼ିକୁ ପିଢ଼ି ଆମେ ଶିଖେଇ କରି ଆସୁଛୁ ସବ୍କେ। ଏବେ ଆମର ପିଢ଼ି ଗଲା, ଆମର ଛୁଆମାନଙ୍କର ପିଢ଼ି ଅଛେ, ତାର୍ପରେ ଆରି ସବେ ଆମେ ଯେନ୍ତା କରମୁ ସେମାନେ ବି ସେନ୍ତା ସୁରକ୍ଷିତ ରଖିବେ, ସେମାନେ ବି ସେନ୍ତା କରିବେ, ବୁଝିଲେ ଭଏନ୍? ଆମେ ବି ସେଟା ଶିଖୁଛୁ ସେନ୍ତା କରିବ ବୋଲି।
1: ନୂଆଖାଇ ଆମର ଲାଗି କାହିଁ ଯେ ଗର୍ବର ପର୍ବ ଏ?
0: ଦେଖନ୍ ଭଏନ୍, ନୂଆଖାଇ ଆମର ଯେନ୍ କୃଷି ପରମ୍ପରା ରହିଛେ ଆର୍ ଓଡ଼ିଆର ସଂସ୍କୃତି ରହିଛେ, ପାରିବାରିକ ସମ୍ପର୍କ ରହିଛେ, ଆମେ ହେତାକେ ନିଜର ଗଣପର୍ବ ଭାବରେ ଗର୍ବ କରୁଛୁ ନୂଆଖାଇକେ।
1: ଧନ୍ୟବାଦ ଭଏନ୍, ଆପଣ ଆମକେ ସମୟ ଦେଲେ ଆରୁ ଆପଣଙ୍କର ଭାବନାକେ ଆମର ସାଙ୍ଗେ ସାଝା କଲେ।

ଇଟା ତ ଗଲା ନୂଆଖାଇ ମାନବାଟା। ହେଲେ ଭଇନମାନେ ଆପଣମାନେ ଜାଣିଛନ୍ କେ ଇଟା ଆମର ନୂଆଖାଇ କେବେଠାନୁ ପାଳନ ହେଲା ଆରୁ କେମିତି ପାଳନ ହେଲା। ନୂଆଖାଇ ଆମର ପଶ୍ଚିମ ଓଡ଼ିଶାର ଗୋଟେ ଗଣପରବେ। ଇତାକେ ବୈଦିକ ଯୁଗନୁ ପାଳନ କରାଯାଉଛେ ବୋଲି କେତେ ଐତିହାସିକ ମତ ଦେଇଛନ୍। ଇଟା ଆମର ପରମ୍ପରା ଅନୁସାରେ ଆମର ଶସ୍ୟ ଅମଲ ହେଲା ପରେ ଆମର ଚାଷୀ ଭାଇ ମାନଙ୍କର ଖୁସି ମନେଇବାର ଗୋଟେ ତରିକାଏ। ଭଇନମାନେ ଆପଣମାନେ ତ ଜାଣି

ଲାଗିଥିବେ ଯେ ଆମର ପଶ୍ଚିମ ଓଡ଼ିଶାନେ ଚାଷ କାମକେ ପ୍ରାଧାନ୍ୟ ଦିଆଯାଇସି। ହେଲେ ଆମର ନୂଆଖାଇ ପରବ 1200 ଶତାବ୍ଦୀନୁ ପାଳନ କରାଯାଉଥିବାଟା କେତେକ ତଥ୍ୟନୁ ମିଳିଛେ। ହେଲେ କେତେକ ଐତିହାସିକ ମତ ଦେଇଛନ୍ ଯେ ଇତାକେ 1400 ଶତାବ୍ଦୀନୁ ଚୌହାନ ରାଜବଂଶର ପ୍ରଥମ ରାଜା ରମାଇ ଦେଓର ସମୟାନୁ ପାଳନ କରାଯାଉଛେ। ଆରୁ ରାଜା ରମାଇ ଦେଓ ଆମର ନୂଆଖାଇ ତିହାରକେ ନିଜର ପରମ୍ପରାନେ ସାମିଲ କରିଥିବାଟା ଜଣାପଡ଼ିଛେ। ଭୈନମାନେ, ନୂଆ ଜିନିଷ ଗୋଟେ ଘରକେ ଆଇଲେ ଆମେ ତାକେ ବ୍ୟବହାର କରବାର ଆଗଲୁନ୍ ଭଗବାନକେ ପୂଜା କରସୁଁ ନା କେ? ଇତା ଆମର ସଂସ୍କୃତି ଆରୁ ପରମ୍ପରା ଏ। ହେନ୍ତି ନୂଆଖାଇନେ ନୂଆ ଧାନକେ ଆମେ ଭଗବାନକେ ଭୋଗ ଲଗାସୁଁ, ନୂଆ ଧାନର ଚଉଲକେ କ୍ଷୀରି ବନେଇ କରି ଆମର ଇଷ୍ଟ ଦେବୀକେ ଭୋଗ ଲଗାସୁଁ। ଆମର ପରିବାରର ସାନମାନେ ବଡ଼ମାନଙ୍କର ଗୋଡ଼ ଧରିକିନା ଜୁହାର ହେସନ୍ ଆରୁ ଆଶୀର୍ବାଦ ନେସନ୍। ନୂଆଖାଇ ଦିନ ନୂଆ କପଡ଼ା ପିନ୍ଧିକିନା ନୂଆ ଖାଇବାର ଚଲନ ଅଛେ। ଆରୁ ନୂଆଖାଇ ବାସି ଦିନ ଭିନ୍ ଭିନ୍ ଶାଗ ତୁନସନେ ଶିକାର ମାଛ ପିଠା ମିଠା କରି ଖୁସି ମନା ଯାଇସି। ଆରୁ ନୂଆଖାଇ ସାରିଲେ ଚିହା ପକ୍ଷୀ ଦେଖବାର କାଜେ ଜମିକେ ଯିବାର ବି ଚଲନ ଅଛେ। ଭୟନମାନେ, ଆଗେ ରଜାମାନେ ନିଜର ଇଷ୍ଟ ଦେବୀର ନାଁ ଅନୁସାରେ ନୂଆଖାଇର ଦିନକେ ପାଞ୍ଜି ଦେଖେଇକିନା ଲଗନ ଠିକ କରଉଥିଲେ। ରଜା ଶାସନ ପରେ ବି ରାଜାମାନଙ୍କର ଇଷ୍ଟ ଦେବୀର ନାଁ ଅନୁସାରେ ପଣ୍ଡିତମାନେ ନୂଆଖାଇବାର ତିଥିକେ ଠିକ କରୁଥିଲେ। 1991 ପତେ ନୂଆଖାଇ ପରବ ପ୍ରତ୍ୟେକ ବଛର ଗୋଟେ ନିର୍ଦ୍ଦିଷ୍ଟ ତିଥିନେ ପାଳନ ନାଇଁ କରା ହେଇକିନା ଭାଦ୍ରବ ଶୁକ୍ଲ ପକ୍ଷର ଯେନ୍ ବି ଗୋଟେ ହେଲେ ତିଥିନେ ପାଳନ କରାହଉଥିଲା। ହେଥିର୍ ଲାଗି ଓଡ଼ିଶାର ହେତେବେଳର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାନେ ଗୋଟେ ଦିନେ ନୂଆଖାଇ ପରବ ପାଳନ କରବାର ଲାଗି ଘୋଷଣା କରିଥିଲେ। ତାପରେ ସାରା ଓଡ଼ିଶାନେ ସରକାରୀ ଛୁଟି କରବାର ଲାଗି ମଧ୍ୟ ଘୋଷଣା କରିଥିଲେ। ଇ ପଦକ୍ଷେପକେ ଆମର ପଶ୍ଚିମ ଓଡ଼ିଶାର ସଭେ ଗ୍ରହଣ କଲେ। ଆରୁ ଗଣେଶ ପୂଜା ପରଦିନ ଋଷି ପଞ୍ଚମୀ ଦିନେ ଇ ନୂଆଖାଇ କରବେ ବୋଲି ସ୍ଥିର କରାଗଲା। ସେ ବଛର ଠାନୁ ପ୍ରତ୍ୟେକ ବଛର ପଶ୍ଚିମାଞ୍ଚଳନେ ଇଦିନ ନୂଆଖାଇ ପରବକେ ପାଳନ କରୁଛନ୍। ଆମର କଳାହାଣ୍ଡିନେ ଅନେକ ଜାଗାନେ ଭାଦ୍ରବ ଶୁକ୍ଳ ଦଶମୀ ତିଥିନେ ଇଟାକେ ପାଳନ କରାଯାଉଛେ। ଭୈନମାନେ, ନୂଆଖାଇ ଖାଲି ନୂଆ ଲୁଗା ପିନ୍ଧବାଟା ଆରୁ ସ୍ୱାଦ ସ୍ୱାଦ ଜିନିଷ ଖାଇବାଟା ନେଇସେ। ଇଟାର ଭାବନା ହଉଛେ ମାଟି ପ୍ରତି ଆମର ଭଲ ପାଇବା, ଚାଷୀମାନକେ ସମ୍ମାନ ଦେବା, ପରିବାରର ଏକତାକେ ବନେଇ ରଖବା ଆରୁ ବଡ଼ମାନକେ ସମ୍ମାନ କରବା, ସମାଜରେ ଆମର ଭାଇଚାରାର ଗୋଟେ ମାହୋଲ ତିଆରି କରବା। ନୂଆ ପିଢ଼ି ଆମର ବୁଝିବା ଦରକାର ଯେ ନୂଆଖାଇ ହେଉଛି ଆମର ସମ୍ମାନ, ଆମର ସଂସ୍କୃତି ଆରୁ ଆମର ଏକତା। ନୂଆଖାଇ ପହିଲା ତ ଏଇଟା ଆମକେ କୃତଜ୍ଞତା ଶିଖାସି। ଆମେ ଯାହା ପାଉଛୁ ଭଗବାନଙ୍କ ଠାନୁ, ଚାଷୀ ଭାଇମାନେ ଚାଷ କରିକିନା ଯେନ୍ଟା ପାଉଛନ୍, ପ୍ରକୃତିକୁ ଭଗବାନକେ ଆମର ଇଷ୍ଟ ଦେବୀକେ କୃତଜ୍ଞତା ଜଣେଇବାଟା ଆମେ ଶିଖୁଛୁ। ଦେଖନ୍, ଦ୍ୱିତୀୟନେ ଆମର ପରିବାର ସମସ୍ତେ ମିଶିକିନା ଆମେ ଯେନ୍ ନୂଆ ଖାଇଥିସୁ ହେଥିରେ ଆମର ପାରିବାରିକ ସମ୍ପର୍କ ବି ଦୃଢ଼ ହେଇଥିସି। ଆରୁ ତୃତୀୟନେ ଯଦି ଦେଖବା ଆମେ ଆମର ଶ୍ରମର ମୂଲ୍ୟ ବୁଝିଥିସୁ। ଆରୁ ଚତୁର୍ଥନେ ଇଟା ଆମର ସଂସ୍କୃତିକେ ସୁରକ୍ଷା ଦେଇଥିସି। ନୂଆଖାଇ ହେଉଛି ଆମର ପଶ୍ଚିମ ଓଡ଼ିଶାର ହୃଦୟ ସହିତ ମିଶିଥିବା ଗୋଟେ ମହାନ ପର୍ବ ଏ। ଇଟା ଆମର ମାଟି, ଲୋକ ଆରୁ ପ୍ରକୃତିର ଗୋଟେ ସୁନ୍ଦର ମିଳନ ଏ। ନୂଆ ଧାନକେ ଦେବତାକେ ଅର୍ପଣ କରବା ଠାରୁ ଆରମ୍ଭ କରିକିନା ନୂଆଖାଇ ଭେଟଘାଟ ପତେ ପ୍ରତ୍ୟେକ ପରମ୍ପରା ନେ ଭକ୍ତି, ଭଲ ପାଇବା, ସମ୍ମାନ ଆରୁ ଏକତାର ବାର୍ତ୍ତା ରହିଛେ। ଆଧୁନିକତାର ପ୍ରଭାବ ନେ ଜୀବନର ଅନେକ ଦିଗ ବଦଳି ଯାଇଥିଲେ ବି ଆମର ପରମ୍ପରାର ମୂଲ୍ୟ ବୋଧକେ ଆମେ ଭୁଲବା ଉଚିତ ନେଇସେ। ନୂଆଖାଇ ଆମକେ ନିଜର ମାଟି, ନିଜର ଲୋକ, ନିଜର ସଂସ୍କୃତି ସାଙ୍ଗେ ମିଶେଇ କରି ରଖିଛେ। ନୂଆଖାଇ ଇ ମହାନ ପରମ୍ପରା ଆମର ଯୁଗ ଯୁଗ ପତେ ଆମର ଓଡ଼ିଆ ସଂସ୍କୃତି ନେ ସମୃଦ୍ଧ କରି ରଖୁ, ଇଟା ଏକା ଆମର କାମନା। ଏବେ ତ ଭୟନମାନେ ସମୟ ସରି ଆସିଲା ନା, ସମୟର ଇସାରା ନେଇ କାର୍ଯ୍ୟକ୍ରମକେ ଇନେ ରଖବାକେ ପଡ଼ବା। କାର୍ଯ୍ୟକ୍ରମ ଆପଣମାନଙ୍କେ କେନ୍ତା ଲାଗଲା ଚିଠି ଲେଖିକିନା ଜଣାବେ। ଆମକେ ଚିଠି ଲେଖବାର କାଜେ ଆମର ଠିକନା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7601, ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକେ ହ୍ୱାଟ୍ସଆପ୍ ନେ ବି ଆପଣମାନଙ୍କର ମତାମତ ଦେଇପାରବେ। ହ୍ୱାଟ୍ସଆପ୍ ନେ ମତାମତ ଦେବାର କାଜେ ଆମର ନମ୍ବର ହେଲା 8895994143। ନମ୍ବରକେ ଆର୍ଥରେ କହିଦେଉଛେ 8895994143।

0: ଶୁଣୁଥିଲେ ମହିଳାମାନଙ୍କ ପାଇଁ ଶକ୍ତିରୂପ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ସମୟ ଦିନ 1:50। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଓ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶର ଯୁବବର୍ଗଙ୍କ ପ୍ରତିଭା ଓ ଦକ୍ଷତା ଆନ୍ତର୍ଜାତିକ ସ୍ତରରେ ବିଶ୍ୱାସ ଭାଜନ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନିଯୁକ୍ତିପତ୍ର କଲେ ବଣ୍ଟନ। ନୂଆଦିଲ୍ଲୀରେ ପରିବେଶ ଓ ଜଳବାୟୁ ଗତିଶୀଳତାର ଭବିଷ୍ୟତ ଆଧାରିତ ସମ୍ମିଳନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆସନ୍ତା ମାସରେ ଆରମ୍ଭ ହେବ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ। ବନ୍ୟା ପ୍ରଭାବିତ ନେପାଳକୁ ଆଉ 11 ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ। ଏବଂ ଜାପାନରେ ଆଜି ଅନୁଷ୍ଠିତ ହେବ 20ତମ ଏସୀୟ କ୍ରୀଡ଼ା 2026ର ଉଦ୍ଘାଟନୀ ସମାରୋହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଭିନ୍ନ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଯୁବବର୍ଗଙ୍କ ପାଇଁ ସୁଯୋଗର ନୂତନ ମାର୍ଗ ଉନ୍ମୁକ୍ତ କରିଛି। 20ତମ ରୋଜଗାର ମେଳାକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି ଏପରି ବାଣିଜ୍ୟ ଚୁକ୍ତିନାମା ଦେଶର ଉଦ୍ୟୋଗୀଙ୍କ ପାଇଁ ନୂତନ ସହଭାଗିତା ଏବଂ ବଜାର କ୍ଷେତ୍ରକୁ ଅଧିକ ବ୍ୟାପକ କରିଛି। ଯୁବବର୍ଗଙ୍କ ପାଇଁ ବୃତ୍ତିଗତ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଯୁବବର୍ଗଙ୍କ ପ୍ରତିଭା ଓ ଦକ୍ଷତା ଆନ୍ତର୍ଜାତିକ ସ୍ତରରେ ବିଶ୍ୱାସ ଭାଜନ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 51,000 ଅଧିକ ନବନିଯୁକ୍ତଙ୍କୁ ଶ୍ରୀ ମୋଦି ଆଜି ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି।
2: ଆଜ ଦେଶ କେ 51,000 ସେ ଅଧିକ ଯୁବାଓଙ୍କୁ ସରକାରୀ ସେବା କେ ଲିଏ ନିଯୁକ୍ତି ପତ୍ର ମିଲ୍ ରହେ ହେଁ। ମୈଁ ଆପ ସଭି ଯୁବା ସାଥିଓଙ୍କୁ ଔର ଆପକେ ପରିବାରଜନଙ୍କୁ ବହୁତ ବହୁତ ବଧାଇ ଦେତା ହୁଁ। ଆଜ ଆପ ସଭି एक ऐसे समय में भारत सरकार से जुड़े हैं जब देश एक बहुत बड़े लक्ष्य की ओर आगे बढ़ रहा है और ये लक्ष्य है 2047 तक विकसित भारत बनाने का।
1: ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପାଇଁ ଏହି ନବନିଯୁକ୍ତଙ୍କୁ ମନୋନୀତ କରାଯାଇଛି। ଦେଶର 45 ସ୍ଥାନରେ ଆଜି ଏଭଳି ରୋଜଗାର ମେଳାର ଆୟୋଜନ କରାଯାଇଛି। ଭୁବନେଶ୍ୱର ରେଳଭବନ ଏବଂ କଟକ ରେଭେନ୍ସା କଲେଜଠାରେ ମଧ୍ୟ ଏହି ମେଳା ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତରେ ପ୍ରତି ବ୍ୟକ୍ତି ପିଛା କାର୍ବନ ନିର୍ଗମନ ତୁଳନାତ୍ମକ ଭାବେ ବିଶ୍ୱ ହାରାହାରି ନିର୍ଗମନର ଅଧାରୁ କମ୍ ରହିଛି। ନୂଆଦିଲ୍ଲୀରେ ଆଜି ପରିବେଶ ଓ ଜଳବାୟୁ ଗତିଶୀଳତାର ଭବିଷ୍ୟତ ଆଧାରିତ ଆନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରାୟତଃ କାର୍ବନ ନିର୍ଗମନ ପାଇଁ ବିକାଶଶୀଳ ଦେଶଗୁଡ଼ିକୁ ଅଯଥା ଦାୟୀ କରାଯାଇଥାଏ। ଭାରତ ହେଉଛି G20 ଗୋଷ୍ଠୀର ଏକମାତ୍ର ରାଷ୍ଟ୍ର ଯିଏକି ପ୍ୟାରିସ୍ COP21 ଶିଖର ସମ୍ମିଳନୀରେ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ସଫଳତାର ସହ ପୂରଣ କରିପାରିଛି। ଗତ 12 ବର୍ଷ ମଧ୍ୟରେ ଭାରତ ପରିବେଶ ସହ ଜଡ଼ିତ ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି।
2: କାର୍ବନ ଏମିସନ କି ଜିମ୍ମେଦାରୀ ଗଲତ ତରିକେ ସେ ବିକାଶଶୀଲ ଦେଶ ପର ଡାଲି ଜାତି ରହି ହେ ଜବକି ଐତିହାସିକ ସଚ୍ଚାଇ ୟେ ହେ ଆଜ ବି ପ୍ରତି ବ୍ୟକ୍ତି କାର୍ବନ ଏମିସନ ମେ भारत का योगदान ग्लोबल एवरेज के आधे से भी कम है। विकसित देशों में भारत की तुलना में 6 गुना ज्यादा प्रति व्यक्ति कार्बन एमिशन हो रहा है। भारत ये तथ्य मजबूती के साथ वैश्विक मंचों पर रखता है।
1: ପରିବେଶ ସୁରକ୍ଷା ଦିଗରେ ଭାରତ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକ ସହ ମିଳିମିଶି କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

0: ନବୀକରଣୀୟ ଶକ୍ତି ଉପରେ ଭାରତ ଧ୍ୟାନ କେନ୍ଦ୍ରୀଭୂତ କରିବା ସହ ପରିବେଶ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଗତ 12 ବର୍ଷ ମଧ୍ୟରେ ଭାରତରେ ପବନ ଶକ୍ତି କ୍ଷମତା 3 ଗୁଣ ବୃଦ୍ଧି ପାଇଛି। ସ୍ୱଚ୍ଛ ଗତିଶୀଳତା ଏବଂ ସବୁଜ ହାଇଡ୍ରୋଜେନ୍ ଭଳି କ୍ଷେତ୍ରରେ ଭାରତ ନିରନ୍ତର ପ୍ରୟାସ ଜାରି ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପ୍ରକୃତି ଓ ପର୍ଯ୍ୟାବରଣ କେ ବିଷୟ ପର ସଦିଓ ତକ ଭାରତ ନେ ଏକ ତରହ ସେ ବିଶ୍ୱ କା ମାର୍ଗଦର୍ଶନ କିଆ ହେ। अपने उस वैचारिक कमिटमेंट को लेकर अपने सांस्कृतिक अनुभवों को आधार बनाकर भारत अब आधुनिक क्लाइमेट चैलेंजेस के समाधान भी दे रहा है और साथ ही भारत मानवता के सामूहिक प्रयासों के लिए आह्वान भी कर रहा है।
0: ସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ପରିବେଶଗତ ଟ୍ରିବ୍ୟୁନାଲ, ନିୟାମକ ବ୍ୟବସ୍ଥା ଏବଂ ଅନୁପାଳନଗତ ଢାଞ୍ଚା ପ୍ରସ୍ତୁତି ପୂର୍ବରୁ ଦେଶରେ ପୃଥିବୀ ସଂରକ୍ଷଣର ଧାରଣା କାର୍ଯ୍ୟକାରୀ ହୋଇଥିଲା। ପ୍ରତ୍ୟେକ ନାଗରିକଙ୍କ ଧରିତ୍ରୀ ପ୍ରତି କର୍ତ୍ତବ୍ୟ ଉପରେ ଆଲୋକପାତ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଜଙ୍ଗଲ, ନଦୀ, ହ୍ରଦ ଓ ବନ୍ୟପ୍ରାଣୀ ତଥା ପ୍ରାକୃତିକ ପରିବେଶର ସୁରକ୍ଷା ଆଦି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଭାରତର ସମ୍ବିଧାନ କେବଳ ଏକ ଦଲିଲ ନୁହେଁ, ବରଂ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ପ୍ରତି ଏକ ନୈତିକ ଅଙ୍ଗୀକାରବଦ୍ଧତା। କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି, ଅଣୁଜୀବାଶ୍ମ ଶକ୍ତି କ୍ଷେତ୍ର ଏବେ ଭାରତର ସ୍ଥାପିତ ବିଦ୍ୟୁତ୍ କ୍ଷମତାର 54% ଅଧିକ ହୋଇଛି। ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ତୃତୀୟ ଏବଂ ଦ୍ୱିତୀୟ ସର୍ବବୃହତ ସୌର ଅଭିବୃଦ୍ଧି ବଜାର ଭାବେ ପରିଗଣିତ ହେଉଛି। ଜାତୀୟ ସବୁଜ ଟ୍ରିବ୍ୟୁନାଲ ଦ୍ୱାରା ଏହି 2-ଦିନିଆ ସମ୍ମିଳନୀ ଆୟୋଜିତ ହେଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ଅଧିକାଂଶ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଆସନ୍ତା ମାସରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରାଯିବ। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ଅଧୀନରେ ପାଖାପାଖି 34,000 ଗ୍ରାମାଞ୍ଚଳ ଯୁବଗୋଷ୍ଠୀଙ୍କୁ ତାଲିମ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ 14 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ତାଲିମ କାର୍ଯ୍ୟକ୍ରମ କରାଯାଉଛି। ଏହାର ପ୍ରସ୍ତୁତି ମଧ୍ୟ ସମୀକ୍ଷା କରାଯିବା ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା 357,000 ଅଧିକ ଯୁବବର୍ଗଙ୍କୁ ଏହି ଯୋଜନା ଅଧୀନରେ ତାଲିମ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଏହି ଯୋଜନା ଅଧୀନରେ ଗ୍ରାମାଞ୍ଚଳର ଗରିବ ଯୁବବର୍ଗଙ୍କୁ ନିଯୁକ୍ତି ଆଧାରିତ କୌଶଳ ତାଲିମ ପ୍ରଦାନ କରାଯାଇଥାଏ। 3-12 ମାସ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ କ୍ଷେତ୍ରରେ ଏହି ତାଲିମ ପ୍ରଦାନ କରାଯାଉଛି। ବନ୍ୟା ପ୍ରଭାବିତ ନେପାଳକୁ ଭାରତ ଆଉ 11 ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି। ସେଥିରେ ଔଷଧ, ଫୋରେନ୍ସିକ୍ ସାମଗ୍ରୀ, ଅସ୍ଥାୟୀ ଆବାସସ୍ଥଳୀ, ସ୍ୱାସ୍ଥ୍ୟ କିଟ୍, ଶୋଇବା ବ୍ୟାଗ୍ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଅନ୍ତର୍ଭୁକ୍ତ। ଏହି ବିମାନ ସହ ଭାରତ ଏପର୍ଯ୍ୟନ୍ତ 9 ବିମାନରେ ନେପାଳକୁ ସହାୟତା ସାମଗ୍ରୀ ପଠାଇ ସାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ନେପାଳର ପୁନରୁଦ୍ଧାର ପାଇଁ ଭାରତ ନିରନ୍ତର ସହଯୋଗ ପ୍ରଦାନ କରିଆସୁଛି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା କହିଛନ୍ତି, ବିପର୍ଯ୍ୟୟ ପ୍ରାରମ୍ଭିକ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାକୁ ସରକାର ସର୍ବାଧିକ ପ୍ରାଥମିକତା ପ୍ରଦାନ କରିବେ। ଭୋଟେକୋଶୀ ଏବଂ ତ୍ରିଶୁଲ ନଦୀ ଅବବାହିକାରେ ଘଟିଥିବା ସାମ୍ପ୍ରତିକ ବନ୍ୟା ପରିସ୍ଥିତି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ଶାହା ଏହା କହିଛନ୍ତି। ନେପାଳରେ ସମ୍ବିଧାନ ଦିବସ ପାଳନ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ଆକସ୍ମିକ ଆହ୍ୱାନର ମୁକାବିଲା ଏବଂ ଏହାର ପୂର୍ବ ପ୍ରସ୍ତୁତି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ପାଇଁ ଅଧିକ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ। ଗତମାସ 26 ତାରିଖରେ ଘଟିଥିବା ଆକସ୍ମିକ ବନ୍ୟାରେ ନେପାଳର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୃତ୍ୟୁ ସଂଖ୍ୟା ଇତିମଧ୍ୟରେ 1,410 ବୃଦ୍ଧି ପାଇଛି। ଆଫଗାନ ଶରଣାର୍ଥୀଙ୍କୁ ବଳପୂର୍ବକ ଦେଶାନ୍ତର କରିବା ନେଇ ପାକିସ୍ତାନର ପଦକ୍ଷେପ ଉପରେ ଜାତିସଂଘ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି। ଦେଶାନ୍ତର ପୂର୍ବରୁ ଶରଣାର୍ଥୀଙ୍କୁ ନିର୍ଯାତନା କିମ୍ବା ସେମାନଙ୍କର ମାନବାଧିକାର ଉଲ୍ଲଂଘନ ନେଇ ସମୀକ୍ଷା କରିବାକୁ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ଜାତିସଂଘ ବିଶେଷଜ୍ଞ କହିଛନ୍ତି। ପାକିସ୍ତାନରେ ଡାକ୍ତରୀ ତଥା ଦନ୍ତ ପ୍ରତିଷ୍ଠାନଗୁଡ଼ିକରେ ଶିକ୍ଷା ଗ୍ରହଣ କରୁଥିବା ଆଫଗାନ ଛାତ୍ରଛାତ୍ରୀଙ୍କୁ ବହିଷ୍କାର କରିବା ସଂକ୍ରାନ୍ତ ନିର୍ଦ୍ଦେଶନାମା ଉପରେ ଏହି ବିଶେଷଜ୍ଞ ଦଳ ଚିନ୍ତା ପ୍ରକଟ କରିଛନ୍ତି। ଏହାଦ୍ୱାରା ଅତିକମ୍ରେ 100 ଜଣ ଆଫଗାନ ଛାତ୍ରଛାତ୍ରୀ ପ୍ରଭାବିତ ହେବା ଜଣାପଡ଼ିଛି। ଜାପାନର ଆଇଚି ନାଗୋଇକା ସ୍ଥିତ ପାଲୋମା ମିଜୁହୋ ଷ୍ଟାଡିୟମରେ ଆଜି 20ତମ ଏସୀୟ କ୍ରୀଡ଼ା 2026ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 2:30 ଏହା ଆରମ୍ଭ ହେବ। ଉଦ୍ଘାଟନୀ ଉତ୍ସବରେ ଅଲମ୍ପିକ୍ସ ବିଜେତା ମନୁ ଭାକର ଏବଂ ସଟ୍ଫୁଟ୍ ଚାମ୍ପିୟନ୍ ତଜିନ୍ଦର ପାଲ୍ ସିଂ ତୁର୍ ଭାରତର ଜାତୀୟ ପତାକା ବହନ କରିବେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ
1: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶର ଯୁବପିଢ଼ିଙ୍କ ପ୍ରତିଭା ଓ କୌଶଳ ବିଶ୍ୱରେ ବିଶ୍ୱାସଭାଜନ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ରୋଜଗାର ମେଳାରେ ଆଜି 51,000 ଉର୍ଦ୍ଧ୍ୱ ନିଯୁକ୍ତିପତ୍ର କଲେ ବଣ୍ଟନ। ମଧ୍ୟପ୍ରଦେଶର ମାଲବା ଜିଲ୍ଲାରେ ଦୁର୍ଘଟଣାରେ 7 ଓଡ଼ିଆଙ୍କ ମୃତ୍ୟୁ। ସ୍କ୍ରବ୍ ଟାଇଫସ୍କୁ ନେଇ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଆଣ୍ଡାମାନ ସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଭାସୀ ମାଧ୍ୟମରେ 50ତମ ରୋଜଗାର ମେଳାରେ 51,000 ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁକ୍ତ ବାଣିଜ୍ୟ ବୁଝାମଣା ଦେଶର ଯୁବପିଢ଼ି ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ଦେଶର ଯୁବପିଢ଼ିର ପ୍ରତିଭା ଏବଂ କୌଶଳ ସାରା ବିଶ୍ୱରେ ବିଶ୍ୱାସଭାଜନ ହୋଇପାରିଛି ବୋଲି ସେ କହିଛନ୍ତି।
2: 51,000 से अधिक युवाओं को सरकारी सेवा के लिए नियुक्ति पत्र मिल रहे हैं। मैं आप सभी युवा साथियों को और आपके परिवारजनों को बहुत बहुत बधाई देता हूं। आज आप सभी एक ऐसे समय में भारत सरकार से जुड़े हैं जब देश एक बहुत बड़े लक्ष्य की ओर आगे बढ़ रहा है और ये लक्ष्य है 2047 तक विकसित भारत बनाने का।
1: ଦେଶର 45 ସ୍ଥାନରେ ଆଜି ରୋଜଗାର ମେଳା ଆୟୋଜନ କରାଯାଇ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି।

ଅଭିଯୁକ୍ତମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି। କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ରୋଜଗାର ମେଳାରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇଥିଲେ। ଏଥିରେ 80ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଭୁବନେଶ୍ୱର ରେଳ ଅଡିଟୋରିୟମଠାରେ କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ କମଲେଶ ପାଶୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ଶ୍ରୀ ପାଶୱାନ କହିଛନ୍ତି, ରୋଜଗାର ମେଳା ମାଧ୍ୟମରେ ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ସହ ଦେଶ ଗଠନରେ ନିଜ ଯୋଗଦାନ ପାଇଁ ଦେବାକୁ ଏକ ସୁଯୋଗ ମିଳୁଛି। ରୋଜଗାର ମେଳାର ମୁଖ୍ୟ ଲକ୍ଷ୍ୟ ହେଉଛି ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ନୂଆଦିଲ୍ଲୀରୁ ଭୁବନେଶ୍ୱରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ଗଣମାଧ୍ୟମକୁ ସମ୍ବୋଧନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟପ୍ରଦେଶରେ ଏକ ଦୁର୍ଘଟଣାରେ 7 ଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଭୁବନେଶ୍ୱରର ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଗୋଟିଏ ପରିବାରର ସଦସ୍ୟ କାର୍ ମାଧ୍ୟମରେ ମଧ୍ୟପ୍ରଦେଶର ମାଲବା ଜିଲ୍ଲା ନଲଖେଡ଼ାସ୍ଥିତ ଗୋଟିଏ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ। ମନ୍ଦିର ନିକଟରେ ଥିବା ଏକ

0: ଅବସରରେ ଶ୍ରୀ ପାଶ୍ୱାନ କହିଛନ୍ତି ରୋଜଗାର ମେଳା ମାଧ୍ୟମରେ ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ସହ ଦେଶ ଗଠନରେ ନିଜ ଯୋଗଦାନ ପାଇଁ ଦେବାକୁ ଏକ ସୁଯୋଗ ମିଳୁଛି। ରୋଜଗାର ମେଳାର ମୁଖ୍ୟ ଲକ୍ଷ୍ୟ ହେଉଛି ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ନୂଆଦିଲ୍ଲୀରୁ ଭୁବନେଶ୍ୱରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ଗଣମାଧ୍ୟମକୁ ସମ୍ବୋଧନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟପ୍ରଦେଶରେ ଏକ ଦୁର୍ଘଟଣାରେ 7 ଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଭୁବନେଶ୍ୱରର ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଗୋଟିଏ ପରିବାରର ସଦସ୍ୟ କାର୍ ମାଧ୍ୟମରେ ମଧ୍ୟପ୍ରଦେଶର ମାଲବା ଜିଲ୍ଲା ନଲଖେଡ଼ାସ୍ଥିତ ଗୋଟିଏ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ। ମନ୍ଦିର ନିକଟରେ ଥିବା ଏକ ନାଳରେ ପ୍ରବଳ ଜଳସ୍ରୋତରେ କାର୍ଟି ଭାସି ଯାଇଥିଲା। ପୁଲିସ ମାମଲାର ତଦନ୍ତ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ମଧ୍ୟପ୍ରଦେଶ ସରକାର ଏବଂ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ମୃତଦେହଗୁଡ଼ିକୁ ମର୍ଯ୍ୟାଦାର ସହ ଓଡ଼ିଶା ଫେରାଇ ଆଣିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିକଶିତ ଭାରତ ଗଠନ ଭଳି ସାମୁହିକ ଜାତୀୟ ଅଭିଯାନରେ ଓଡ଼ିଶା ନିଜର ଆର୍ଥିକ ଦୃଷ୍ଟିକୋଣ ଅବଦାନ ରଖିବା ପାଇଁ ପ୍ରତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବଙ୍କ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ବିକଶିତ ଭାରତ ଦିଗରେ ଭାରତର ଯାତ୍ରା ପାଇଁ ଅର୍ଥ ଯୋଗାଣ ଶୀର୍ଷକ ବିଷୟବସ୍ତୁକୁ ନେଇ ଏହି ମଞ୍ଚ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଭାବନାକୁ ପ୍ରତିଫଳିତ କରୁଛି। ସେ କହିଛନ୍ତି, ଏହି ସମ୍ମିଳନୀରେ ଅର୍ଥମନ୍ତ୍ରୀ ଏବଂ ଅର୍ଥ ସଚିବମାନେ ଅର୍ଥ ଯୋଗାଣ ସମ୍ବନ୍ଧୀୟ ଆହ୍ୱାନ ଓ ନୀତିଗତ ପ୍ରାଥମିକତା ଉପରେ ବିଚାର ବିମର୍ଶ କରୁଛନ୍ତି, ଯାହା ବିକଶିତ ଭାରତ ଦିଗରେ ଭାରତର ଯାତ୍ରାକୁ ଆକାର ପ୍ରଦାନ କରିବ। ଗ୍ରାମାଞ୍ଚଳର ଯୁବକଙ୍କୁ ରୋଜଗାରକ୍ଷମ କରିବା ଲାଗି ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ 2.0 ପ୍ରଶିକ୍ଷଣ ବ୍ୟାଚ୍ରେ ଦକ୍ଷତା ତାଲିମ ପ୍ରଦାନ କରାଯିବ। ଦେଶର 14 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 34,920 ଜଣ ଗ୍ରାମୀଣ ଯୁବକଙ୍କୁ ଏହି ତାଲିମ ପ୍ରଦାନ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ଆସନ୍ତା 1 ଡିସେମ୍ବର 31 ପର୍ଯ୍ୟନ୍ତ ତାଲିମ କାର୍ଯ୍ୟକ୍ରମ ଜାରି ରହିବ। ଏଥିରେ ପ୍ରଥମ ପର୍ଯ୍ୟାୟରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ 14 ରାଜ୍ୟର ପ୍ରସ୍ତୁତି ସମୀକ୍ଷା କରାଯାଇଛି। ଏହା ଅଧୀନରେ 1,200 ଅଧିକ ପ୍ରକଳ୍ପ ଆବଣ୍ଟନ କରାଯାଇଛି। ସୂଚନାଯୋଗ୍ୟ, ଓଡ଼ିଶାରେ ମୋଟ 697 ବ୍ୟାଚ୍ରେ 5,077 ଜଣଙ୍କୁ ଦକ୍ଷତା ତାଲିମ ଦିଆଯାଇଥିବା ବେଳେ 3,615 ଜଣଙ୍କୁ ବିଭିନ୍ନ ପ୍ରକଳ୍ପରେ ନିଯୁକ୍ତି ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣକୁ ନେଇ ଭୟଭୀତ ନ ହେବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଡକ୍ଟର ମହାଲିଙ୍ଗ କହିଛନ୍ତି, ସୁନ୍ଦରଗଡ଼ ପାଲଲହଡ଼ାରୁ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ନେଇ ସୂଚନା ମିଳିବା ପରେ ଘଟଣାର ତର୍ଜମା କରାଯାଉଛି। ସେହିପରି ରାୟଗଡ଼ାରେ ମଧ୍ୟ ଜଣ୍ଡିସ୍ ବ୍ୟାପିବା ନେଇ ସୂଚନା ମିଳିଛି। ସମ୍ପୃକ୍ତ ଅଞ୍ଚଳରେ ଡାକ୍ତରୀ ଦଳ ନିରୀକ୍ଷଣ କରୁଛନ୍ତି। ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକରେ ବାସି ଖାଦ୍ୟ ବ୍ୟବହାର ନେଇ ଚଢ଼ାଉ କରାଯାଉଥିବା ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ଏହି ସ୍ୱତନ୍ତ୍ର ଧାରାବାହିକରେ ଆମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ଜରିଆରେ ଦେଶର କୃଷି କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। କୃଷକମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା। ବରଗଡ଼ ଜିଲ୍ଲାରେ ଏହି ଯୋଜନାର ରୂପରେଖ ସମ୍ପର୍କରେ ଆମ ବରଗଡ଼ ପ୍ରତିନିଧି ଉମେଶ ଚନ୍ଦ୍ର ବିଶ୍ୱାଳଙ୍କ ଏକ ରିପୋର୍ଟ।
1: କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ 2019 ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ବେଶ ସଫଳତାର ସହିତ କାର୍ଯ୍ୟକାରୀ ହେଉଛି। ବର୍ଷକୁ 3 ଥର 2,000 ଟଙ୍କା ଲେଖାଏଁ ଡିବିଟି ଜରିଆରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହେଉଛି ଟଙ୍କା। ଚାଷୀମାନଙ୍କ ଅସୁବିଧା ସମୟରେ ଅନେକ ଛୋଟ ଛୋଟ ଆବଶ୍ୟକତା ପୂରଣ ପାଇଁ ଏହି ଯୋଜନାରେ ମିଳୁଥିବା ଟଙ୍କା ବେଶ ସହାୟକ ହୋଇପାରୁଛି ବୋଲି କହିଛନ୍ତି କୁର୍ଲା ଗାଁର ଜଣେ ଚାଷୀ ସୁମନ୍ତ।
2: ପ୍ରଧାନମନ୍ତ୍ରୀ ମୋଦି ଯେନ୍ ପିଏମ୍ କିଷାନ ଯୋଜନା ଯେନ୍ 2,000 ଟଙ୍କା ଲେଖା ଦେସନ୍, 22 କିସ୍ତି ପାଇସାରିଲୁନ, ଏଇଟା ଫେର ଗୋଟେ କିସ୍ତି ଦେବେ ବୋଲି ଆଶା କରିଛୁ। ଆର୍ ଯେନ୍ ପଇସାଟା ଦଉଛନ୍ ବର୍ଷକ 3 ଥର ଠିକ୍ ସମୟ କି ଆମକୁ ମିଳୁଛେ, ପଇସାଟା ତାର ଉଷ ଦରକାର ବେଲକେ ମିଳୁଛେ, ଆମକୁ କେନ୍ତା ବଢିଆ ହିସାବରେ କାମ ଦଉଛେ।
1: ଏପର୍ଯ୍ୟନ୍ତ ପ୍ରାୟ 96,000 ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। କଲମ 2 ସଂଶୋଧନ କରିବା ପାଇଁ ଚାଷୀଙ୍କୁ ସଚେତନ କରାଯାଉଛି ବୋଲି ଆକାଶବାଣୀକୁ କହିଛନ୍ତି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ।

0: ମମତା ରାଣୀ ତ୍ରିପାଠୀ।
1: ବରଗଡ଼ ଡିଷ୍ଟ୍ରିକ୍ଟରେ 160,989 ଚାଷୀ ଆମର ପିଏମ୍ କିଷାନ ରେ ଉପକୃତ ହେଇଛନ୍। ସେଥିରୁ ପ୍ରାୟ ଆମର 96,000 ଚାଷୀ ମାନଙ୍କର କୃଷକ ରେଜିଷ୍ଟ୍ରି ହେଇଯାଇଛି। ଆଉ ବି ଯେନ୍ ରେଷ୍ଟ ଚାଷୀ ରହିଲେ ଆମେ ମାନେ ତାଙ୍କର କଲମ ଟୁ କରେକ୍ସନ କରିକରି ସେମାନଙ୍କୁ ବି ଏ ସୁବିଧା ଆମେ ଦେଇପାରମା।
2: ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାଧାଷ୍ଟମୀ ନୀତି ପାଳନ କରାଯାଉଛି। ଏନେଇ ସ୍ୱତନ୍ତ୍ର ନୀତି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତୀ ପ୍ରତିମା ନଗର ପରିକ୍ରମା କରିବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଦୈତପତିମାନେ ସୁଦର୍ଶନଙ୍କୁ ପହଣ୍ଡି କରି ଆଣି ଜଗମୋହନ ଚୌଦୋଳରେ ବିଜେ କରାଇବେ। ଗୌଡ଼ବାଡ଼ ସାହିର ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବା ସହ ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହେବ। ପରେ ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମ୍ମୁଖରେ ପଢ଼ି ନୀତି ସମ୍ପୂର୍ଣ୍ଣ କରିବେ। ବିଶ୍ୱର ବିଭିନ୍ନ ସାମୁଦ୍ରିକ ବେଳାଭୂମିରେ ପ୍ରଦୂଷଣ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଉପକୂଳ ସ୍ୱଚ୍ଛତା ଦିବସ ପାଳନ କରାଯାଉଛି। ବିଶ୍ୱର ସର୍ବବୃହତ ବାର୍ଷିକ ସଂରକ୍ଷଣ ଏବଂ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମର ଚଳିତ ବର୍ଷର ବାର୍ତ୍ତା ରହିଛି ସୁଦୃଢ଼ ସମ୍ପ୍ରଦାୟ ପାଇଁ ପରିଷ୍କାର ସମୁଦ୍ର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ସମୁଦ୍ର ତଟକୁ ସ୍ୱଚ୍ଛ ରଖିବା ସହ ଉପକୂଳବର୍ତ୍ତୀ ସମୁଦାୟକୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସମୁଦ୍ର ଆମ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝୀ କହିଛନ୍ତି ପୁରୀର ପବିତ୍ର ସମୁଦ୍ର ତଟରୁ ଗୋପାଳପୁର ପର୍ଯ୍ୟନ୍ତ, ଭିତରକନିକା, ହେନ୍ତାଳ ଓ ଲୁଣା ଜଙ୍ଗଲରୁ ଆରମ୍ଭ କରି ଅଲିଭ୍ରିଡ୍ଲେ କଇଁଛଙ୍କ ଅଣ୍ଡାଧନ ସ୍ଥଳ ପର୍ଯ୍ୟନ୍ତ ଆମ ଉପକୂଳ ଆମ ପରମ୍ପରା ସ୍ମୃତିକୁ ନିଜ ମଧ୍ୟରେ ବହନ କରିଛି। ଆଣ୍ଡାମାନ ସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଲଘୁଚାପ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରି ଆସନ୍ତା 21 ତାରିଖ ସୁଦ୍ଧା ଅବପାତରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆଜିଠାରୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 23 ତାରିଖ ପରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି। ଅନ୍ୟପକ୍ଷରେ ଭାରତରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦେଶର ଯୁବପିଢ଼ିଙ୍କ ପ୍ରତିଭା ଓ କୌଶଳ ବିଶ୍ୱରେ ବିଶ୍ୱାସଭାଜନ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ରୋଜଗାର ମେଳାରେ ଆଜି 51,000 ଉର୍ଦ୍ଧ୍ୱ ନିଯୁକ୍ତିପତ୍ର କଲେ ବଣ୍ଟନ। ମଧ୍ୟପ୍ରଦେଶର ମାଲବା ଜିଲ୍ଲାରେ ଦୁର୍ଘଟଣାରେ 7 ଜଣ ଓଡ଼ିଆଙ୍କର ମୃତ୍ୟୁ। ସ୍କ୍ରବ୍ ଟାଇଫସ୍କୁ ନେଇ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ ଏବଂ ଆଣ୍ଡାମାନ ସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଚଳଚ୍ଚିତ୍ର ୟଙ୍ଗିସ୍ତାନରୁ ଶିଳ୍ପୀ ଅରିଜିତ ସିଂଙ୍କ କଣ୍ଠରେ, ଗୀତ ରଚନା କୌଶର ମୁନିର, ସଙ୍ଗୀତ ସଂଯୋଜନା ଜିତ୍ ଗାଙ୍ଗୁଲି। ଚଳଚ୍ଚିତ୍ର ୟଙ୍ଗିସ୍ତାନ।

ପରବର୍ତ୍ତୀ ଗୀତଟି ଚଳଚ୍ଚିତ୍ର ପଦ୍ମାବତ୍ରୁ। ମିଳିତ କଣ୍ଠରେ ଶ୍ରେୟା ଘୋଷାଲ ଏବଂ ଶୌରୁଖ ଖାନ, ଗୀତ ରଚନା ଏ.ଏମ୍. ତୁରାଜ, ସଙ୍ଗୀତ ସଂଯୋଜନା ସଞ୍ଜୟ ଲୀଲା ବଂଶାଲି। ଚଳଚ୍ଚିତ୍ର ପଦ୍ମାବତ୍।

କାର୍ଯ୍ୟକ୍ରମର ଶେଷରେ ଚଳଚ୍ଚିତ୍ର ତଲାସରୁ ଦ୍ୱୈତକଣ୍ଠରେ ଶିଳ୍ପୀ ସୋନା ମହାପାତ୍ର ଏବଂ ରବୀନ୍ଦ୍ର ଉପାଧ୍ୟାୟ, ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତ ସଂଯୋଜନା ରାମ ସମ୍ପତ, ଚଳଚ୍ଚିତ୍ର ତଲାସ୍।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ୱାନ୍ ଟୁ କାଫୁର କଥାଚିତ୍ରରୁ ଲତା ମଙ୍ଗେସ୍କର ଓ ସୋନୁ ନିଗମଙ୍କ କଣ୍ଠରେ, ଗୀତିକାର ମେହବୁବ, ସ୍ୱର ସଂଯୋଜନା ଏ ଆର୍ ରହମାନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଉଦିତ ନାରାୟଣ ଓ ଅଲକା ଆଜ୍ଞଙ୍କ କଣ୍ଠରେ ଏତରାଜ କଥାଚିତ୍ରରୁ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜିଛନ୍ତି ହିମେଶ ରେଶମିଆ।

କାର୍ଯ୍ୟକ୍ରମର ଶେଷ ଗୀତଟି ଖୁଦଗର୍ଜ କଥାଚିତ୍ରରୁ ମହମ୍ମଦ ଆଜିଜ ଓ ସାଧନା ସରଗମଙ୍କ କଣ୍ଠରେ। ଗୀତିକାର ଇଣ୍ଡିଭର, ସ୍ୱର ସଂଯୋଜନା ରାଜେଶ ରୋଶନ।

0: କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି। ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସାଂସଦ ପ୍ରଦୀପ ପୁରୋହିତ, ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣୁଥିଲେ ବରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ଉମେଶ ଚନ୍ଦ୍ର ବିଶ୍ୱାଳ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା ରାଜୀବ କୁମାର ମାହୁନ୍ତ ଏବଂ ଉପସ୍ଥାପନା ଅମ୍ବିକା ମହାପାତ୍ର।

0: ସହିତ ନିଧିଆ, ଆମେ ହେଲେ ଚାଷୀ ବନ୍ଦୀ ଲୋକ, ସବୁବେଳେ ଆମେ ସରକାରଙ୍କ ସହିତ ଯୋଡି ହେଇକି ରହିବା।
1: ଏଇ ଯୋଡି ହବା କଥାରୁ ଅପା ମନେ ପଡିଲା, ଆମ ସରକାର ଆମ ଚାଷୀ ଭାଇ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ଆଣୁଛନ୍ତି।
0: ଯୋଜନା ଆଣୁଛନ୍ତି, ତମେ ପା ସେ ବିଷୟରେ ବୁଝେଇକି ସେଦିନ ମତେ କହିଥିଲ କଣ, କିଷାନ ସମ୍ମାନ ନିଧି ଯୋଜନା।
1: ହଁ, ଇଏ ଆମର ଚାଷୀ ଭାଇ ମାନଙ୍କୁ ସମ୍ମାନ ଦବା ସହିତ ତାଙ୍କର ଚାଷ କାର୍ଯ୍ୟ କେମିତି ଆଗକୁ ବଢିପାରିବ, ତା ସହିତ ସେମାନେ କେମିତି ଆର୍ଥିକ ସ୍ତରରେ ମଜବୁତ ହେଇପାରିବେ।
0: ଆଉ ସେଇଥିପାଇଁ କଣ ପରା ବର୍ଷକୁ କେତେ ଟଙ୍କା ଦଉଛନ୍ତି?
1: ବର୍ଷକୁ ସରକାର ଆମର ତିନୋଟି କିସ୍ତିରେ 6,000 ଟଙ୍କା ପ୍ରଦାନ କରୁଛନ୍ତି।
0: ତା ମାନେ ପ୍ରତ୍ୟେକ 4 ମାସରେ ଥରେ?
1: ହଁ, 2,000 ଟଙ୍କା ଆମର ସିଧା ସଳଖ ଚାଷୀ ଭାଇ ମାନଙ୍କର ଆକାଉଣ୍ଟ ଖାତାକୁ ଯାଉଛି।
0: ତା ମାନେ ମଝିରେ ଆଉ କେହି ପାଇବେନି?
1: ହଁ, ମଝିରେ କେହି ରହିବେନି, ଏସବୁ ପାଇଁ ଠକିବେନି, ସିଧା ସଳଖ ପଇସା ଚାଷୀ ଭାଇ ମାନଙ୍କ ଖାତାକୁ ଯିବ। ଆଉ
0: ହେଲେ ନିଧିଆ, ଆଉ ଗୋଟେ କଥା, ଏଇ ଯୋଉ ଆମର ସୁବିଧାଟି ହେଲା, ଚାଷୀମାନେ ଯୋଉ ପାଇବେ, ଯାହା ନାଁରେ ଜମି ଅଛି ସେମାନେ ପାଇବେ ନା ଭାଗ ଚାଷୀମାନେ ପାଇବେ?
1: ନାଇଁ, ସରକାରଙ୍କ ବ୍ୟବସ୍ଥା ଅଛି, ଯାହା ନାଁରେ ଜମି ସେଇମାନେ ହିଁ ପାଇବେ।
0: ହେଲେ ନିଧିଆ, ଯୋଉମାନେ ତ ଆବେଦନ କରିଥିଲେ ସେମାନେ ପାଉଛନ୍ତି, ନୂଆ ଯୋଉମାନେ ପାଇବେ ସେମାନେ କେମିତି ଆବେଦନ କରିବେ, କୋଉଠି ଆବେଦନ କରିବେ, ସେ ବିଷୟ ଟିକେ କହୁନ।
1: ଆମର ଯୋଉ ଚାଷୀ ଭାଇମାନେ ଜାଣିଛନ୍ତି ସେମାନେ ଆମର PM Kisan.gov.in କୁ ଯାଇକି ଆବେଦନ କରିପାରିବେ, କିମ୍ବା ଆମର ଯୋଉମାନେ ଜାଣିପାରୁନାହାନ୍ତି, ସବୁଠୁ ସହଜ ଉପାୟ ହଉଛି ଆମର ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍, ଜମି ପଟ୍ଟା ଆଉ ମୋବାଇଲ ନମ୍ବର ନେଇ ଆମର ସହଜ ଜନସେବା କେନ୍ଦ୍ରକୁ ଯିବେ, ସେଇଠି ଆବେଦନ କରିବେ ଆଉ କଣ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହଉଛି ଅପା, ଆମ ଯୋଉ ବ୍ୟାଙ୍କ ଆକାଉଣ୍ଟ ଆପଣ ଦେବେ ସେଇଠି ଯେମିତି ଆଧାର ଲିଙ୍କ ହେଇଥିବ।
0: ସେଦିନ କହୁନଥିଲ KYC?
1: ହଁ, ସେଇଥିପାଇଁ ଆମ ଚାଷୀ ଭାଇମାନେ ମନେ ରଖିବା ଦରକାର, ଯଦି ଏଇ ଯୋଉ ପଇସା ସେମାନେ ପାଇବାକୁ ଚାହୁଁଛନ୍ତି ତାହେଲେ ତାଙ୍କର ବ୍ୟାଙ୍କ ଖାତାକୁ ଠିକ ଠାକ୍ ରଖିଥିବେ, ସେଥିରେ ନେଣ ଦେଣ ଚାଲିଥିବ, EKYC ହେଇଥିବ,
0: ତାହେଲେ ହେଇଥିବ ଯଦି ଖାତା ଠିକ ଠାକ୍ ଥିବ,
1: ହଁ ତାହେଲେ ଯାଇକି ଏ ପଇସା ସିଧାସଳଖ ଭାରତ ସରକାରଙ୍କ ତରଫରୁ ହଉ କିମ୍ବା ଓଡ଼ିଶା ସରକାରଙ୍କ ତରଫରୁ ହଉ, ପଇସା ସିଧାସଳଖ ଖାତାକୁ ଆସିବ। ବିଭିନ୍ନ ପ୍ରକାର ଯୋଜନା ଅଛି, ସେଇ ସବୁ ଯୋଜନାକୁ ଜାଣିବାକୁ ହେଲେ ଆମକୁ କୃଷି କର୍ମଚାରୀଙ୍କ ସହିତ ଆଉ କୃଷି ବିଜ୍ଞାନ କେନ୍ଦ୍ର ସହିତ ମଧ୍ୟ ଯୋଗାଯୋଗରେ ରହିବାକୁ ପଡିବ।
0: ହଁ, ସେଇ ରହିଛନ୍ତି ବୋଲି ଆମ ଚାଷ କାର୍ଯ୍ୟ ଆଗେଇ ଚାଲୁଛି, ଚାଷୀ ଭାଇ ଦି ପଇସା ରୋଜଗାର କରୁଛନ୍ତି, ଭଲରେ ଅଛନ୍ତି। ହେଲେ ନିଧିଆ, ଏତେ କଥା ହେଲେନି, ବୈଠକ ଘର, ପଲ୍ଲୀ ଗୀତ ଟିକେ ଶୁଣିବା, ତାପରେ କଥା ହବା।

0: ଗୀତଟି ପୁରା ମନକୁ ଛୁଇଁ ଗଲା। ମୁଁ ଗୋଟେ କଥା କହୁଥିଲି, କଣ କହିଲ?
1: ତମ
0: ପାଇଁ ଝାଡୁ ଦିମୁଠା ଆଣିଥିଲି ନୂଆ ବୋହୂ। ମୁଁ କହିଥିଲେ ଦିମୁଠା ମତେ ଝାଡୁ ଦବ, ଝାଡୁ ଆଣିଛି ଏଇଠି ରହିଲା, ଆଉ ତମେ ଗଲା ବେଳକୁ ନେଇଯିବ। ବୈଠକ ଘର, ଭଲ ମନ୍ଦ ଦୀପଦ କଥା ହେଲେ। ଆଜିର କିଷାନ ବାଣୀ କାର୍ଯ୍ୟକ୍ରମରେ ଭଲ ବିଷୟଟି ଅଛି ମ।
1: ତାହେଲେ ଆଉ ଡେରି କାଇଁ କରୁଛ ମ, ଝଟ ଝଟ କହୁନ ବିଷୟବସ୍ତୁ କଣ ଅଛି, ଆଉ ମହାଶୟ କିଏ ଆସୁଛନ୍ତି?
0: ବିଷୟବସ୍ତୁ ଆଜି ଅଛି ଝାଡୁ ଘାସ ଚାଷ ଜୀବିକାର ଏକ ନୂଆ ପଥ।
1: ବଢିଆ, ନୂଆ ବିଷୟଟି।
0: ମହାଶୟ ହେଉଛନ୍ତି ଡକ୍ଟର ମାଧବ ଚନ୍ଦ୍ର ବେହେରା। ବୁଝାଇକି କହିବେ, ଆମେ ଶୁଣିବା, ତାପରେ କଥା ହେବା।
1: ହଉ ହଉ ହଉ।
0: ଆଜିର କିଷାନ ବାଣୀ କାର୍ଯ୍ୟକ୍ରମରେ ବିଷୟ ଅଛି ଝାଡୁ ଘାସ ଚାଷ ଜୀବିକାର ଏକ ନୂଆ ପଥ। ଏ ବିଷୟରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଓୟୁଟି ଭୁବନେଶ୍ୱରର ବିଭାଗୀୟ ମୁଖ୍ୟ ପ୍ରାକୃତିକ ସମ୍ପଦ ପରିଚାଳନା ବିଭାଗ ବନ ବିଦ୍ୟାଳୟର ଡକ୍ଟର ମାଧବ ଚନ୍ଦ୍ର ବେହେରା। ଆସନ୍ତୁ ସାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର
0: ସାର। ଆଜି ଆମେ ଯୋଉ ବିଷୟ ରଖିଛେ ଝାଡୁ ଘାସ ଚାଷ ଜୀବିକାର ଏକ ନୂଆ ପଥ, ଏ ବିଷୟରେ ତ କଥା ହେବା। ତା ପୂର୍ବରୁ ଆମର ଚାଷୀ ଭାଇମାନେ ଜାଣିବାକୁ ଚାହିଁବେ ଝାଡୁ ଘାସ କଣ ବା ଝାଡୁ ଘାସ ଚାଷ ସେମାନେ କାହିଁକି କରିବେ, ସେ ବିଷୟଟି ପରାମର୍ଶ ଦିଅନ୍ତୁ।
2: ଝାଡୁ ହଉଛି ଆମ ସମସ୍ତଙ୍କର ଘରର ଏକ ଦୈନନ୍ଦିନ ବ୍ୟବହାର୍ଯ୍ୟ ବସ୍ତୁ। ଆଜିକାଲି ଦେଖିବେ ଗୋଟେ ପ୍ଲାଷ୍ଟିକ ବେଣ୍ଟ ଲଗା ହଉ ବା ଯେକୌଣସି ମେଳା ମହୋତ୍ସବରେ ଗଲେ ନିହାତି କିଛି କିଣନ୍ତି ନା କିଣନ୍ତୁ ଫୁଲ ଝାଡୁଟେ ସାଥିରେ ଧରିକି କିଣିକି ଆସିଥିବେ। ଇଏ ଗୋଟେ ବାଉଁଶ ଜାତୀୟ ଘାସ ଏବଂ ଘାସଟି ସାଧାରଣତଃ ଜଙ୍ଗଲରେ ଫୁଲବାଣୀ ହଉ କିମ୍ବା ନବରଙ୍ଗପୁର ହଉ କୋରାପୁଟ ହଉ ଜଙ୍ଗଲ ମାନଙ୍କରେ ସେଇ ଗଛରୁ ଆମର ଆଦିବାସୀ ଭାଇ ଭଉଣୀମାନେ ଯୋଉ ଅଛନ୍ତି ସେମାନେ ସଂଗ୍ରହ କରନ୍ତି, ସେଗୁଡ଼ାକୁ ମାର୍କେଟରେ ବିକନ୍ତି। ଏଇଟା ବର୍ତ୍ତମାନ ଜଙ୍ଗଲରୁ ଆସ୍ତେ ଆସ୍ତେ କମିଗଲାଣି ଏବଂ ସେମାନଙ୍କ ଜୀବିକା ଉପରେ ପ୍ରଭାବ ପକାଉଛି। ଝାଡୁ ଘାସଟାକୁ ଆମେ ଚାଷ କରିକି ମଧ୍ୟ ଲାଭବାନ ହେଇପାରିବା।
0: ଆଜ୍ଞା, ଓଡ଼ିଶାରେ ଝାଡୁ ଘାସ ଚାଷର ସମ୍ଭାବନା ରହିଛି, କରିପାରିବେ ଚାଷୀ ଭାଇମାନେ?
2: ହଁ, ଯେହେତୁ ଆଜିକାଲି ଚାଷ ଜମି କମିଗଲାଣି ଏବଂ ବର୍ଷା ଆପଣ ଦେଖିବେ ଅନିୟମିତତା ହେଇଗଲାଣି, ଜଳସେଚନ ଜମି ମୂଲ୍ୟବାନ ଫସଲ ଚାଷ କରୁଛେ, କିନ୍ତୁ ଯୋଉ ଅଣସେତିଜ ଜମି ଗୁଡିକ ଅଛି ପାହାଡ ତଳେ ଜମି ଗୁଡାକ ଅଛି, ଆମେ ଯୋଉ ପଦର ଜମି କହୁଛେ, ସେ ବାଲିଆ ଦୋରସା ମାଟି ଯୁକ୍ତ ପଦର ଜମି ମାନଙ୍କରେ ଏଇ ଝାଡୁ ଚାଷ କରିବାର ଆମର ପ୍ରକୋଷ୍ଠ ସମ୍ଭାବନା ରହିଛି। ଯୋଉ ଜମି ଗୁଡିକ ଆମର ଅଣ ଜଳସେଚନ

0: ମାନଙ୍କରେ ସେଇ ଜମିରେ ଆମେ ଝାଡୁ ଚାଷ କରିପାରିବା ଏବଂ ଯୋଉ ଜାଗାରେ ପାଣି ଜମୁନଥିବ। ଆଉ ଗୋଟିଏ ସୁବିଧା ଏଇ ଚାଷରେ କ'ଣ ନା, ଥରେ ଆମେ ଧରନ୍ତୁ ଝାଡୁ ଗଛ ଲଗେଇଦେଲେ, ଆମ ପ୍ରଥମ ବର୍ଷ ଯାହା ଟିକେ ଅଳ୍ପ ଅମଳ ଦେଇପାରେ, କିନ୍ତୁ ଥରେ ଲଗେଇଦେଲେ 4-5 ବର୍ଷ ପର୍ଯ୍ୟନ୍ତ ଆମେ ସେଥିରୁ ଝାଡୁ ଅମଳ କରିପାରିବା ନିରବଚ୍ଛିନ୍ନ ଭାବରେ। ନା, ଯେହେତୁ ପ୍ରଥମ ବର୍ଷ ଖାଲି ଯୋଉ ଆମର ଗଛ ଲଗେଇବା ସମୟରେ ଯେମିତି ଗୋଟେ ଆମର ଚାରାଟେ ରୋପଣ କରିବା ଏବଂ ସେଥିପାଇଁ ଜମି ପ୍ରସ୍ତୁତ କରିବା, ସେଇ ଯୋଉ ହିସାବରେ ଯୋଉ ଖର୍ଚ୍ଚ କାଟିଦେଲେ ଦ୍ୱିତୀୟ ବର୍ଷ, ତୃତୀୟ ବର୍ଷ, ଚତୁର୍ଥ ବର୍ଷ ଏବଂ ପଞ୍ଚମ ବର୍ଷ ଆମେ ସେଥିରୁ ଝାଡୁ ଆମର ପୁଷ୍ପ ମଞ୍ଜରୀ ବା ଝାଡୁର ଯୋଉ ଇନ୍ଫ୍ଲୋରେନ୍ସେସ୍ ଆମେ ଇଂରେଜ ଭାଷାରେ କହୁ, ଆମେ ପୁଷ୍ପ ମଞ୍ଜରୀ ସେଇଟାକୁ ଆମେ ଅମଳ କରିପାରିବା ଏବଂ ସେଇଟା ସାଧାରଣତଃ ଅମଳ ଦେଇଥାଏ।
1: ଝାଡୁ ଘାସ ପାଇଁ କେଉଁ ପ୍ରକାର ମାଟି ଭଲ?
0: ପାହାଡ ପାଦଦେଶରେ ଯୋଉ ପଦର ଜମି ଗୁଡିକ ଅଛି ସେଥିରେ ଆମର କିନ୍ତୁ ମାଟି ଟିକେ ଗଭୀର ମାଟି ଥିବ, ବାଲିଆ ଦୋରସା ମାଟି, ଯେଉଁ ଜମିରେ ପାଣି ଜମା ହେଇ ରହୁନଥିବ ସେଇ ଜମି ଗୁଡିକ ଝାଡୁ ଚାଷ ପାଇଁ ଭାରି ଉତ୍କୃଷ୍ଟ। କମ୍ ଉର୍ବର ମାଟି ହେଲେ ଚଳିବ, କିନ୍ତୁ ପାଣି ବିଲକୁଲ ଜମୁନଥିବ। ପାଣି ଯଦିଓ ଆମର ଅତି ଶୁଷ୍କ ସମୟରେ ଅଣ ଜଳସେଚିତ ଜମିଟା ଆମେ କରିବା, ବୃଷ୍ଟିପୃଷ୍ଟ ଜମିମାନଙ୍କରେ କରିବା ଯେଉଁଥିରେ ଆମର ଜଳସେଚନ ନଥିବ, ତେଣୁ ଏଥିରେ ଥରେ ଆମର ସେଇ ଉଚ୍ଚା ଜମିରେ ଚାଷ କରାଯାଇପାରିବ। ସେଥିପାଇଁ ଆମେ ଏଇଥିରେ କହୁଛେ ଯେ ଝାଡୁ ଚାଷ ଏକ ଜୀବିକାର ନୂଆ ପଥ। କାହିଁକି ନା, ଅଣ ଜଳସେଚିତ ପାହାଡ଼ିଆ ଜମିମାନଙ୍କରେ ଆମେ ଏଇ ଯୋଉ ଆମର ଟାଙ୍ଗରା ପଡ଼ିଛି ଜମି ଗୁଡାକ, ସେ ଜାଗାରେ ଆମେ ଚାଷ କରିକି ସେଥିରେ ମଧ୍ୟ କିଛି ଅମଳ ପାଇପାରିବା।
1: ସାର, ଏ ତ ବହୁତ ବଢିଆ କଥା। ଆମେ ସାଧାରଣତଃ ଜାଣିବାକୁ ଚାହିଁବୁ ମାଟିର ଉର୍ବରତା କିପରି ଜାଣିବା?
0: ମାଟି ଉର୍ବରତା ଜାଣିବା ପାଇଁ ସାଧାରଣତଃ ଆମର ଚାଷୀ ଭାଇମାନେ, ଆମର ଯୋଉ କୃଷି ବିଭାଗ ଅଛି କିମ୍ବା ଆମ ଯୋଉ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୃଷି ବିଜ୍ଞାନ କେନ୍ଦ୍ର ପ୍ରତି ଜିଲ୍ଲାମାନଙ୍କରେ ଅଛି, ସେଠାରେ ଆମର ସଏଲ ହେଲ୍ଥ କାର୍ଡର ପରିଚାଳନା, ସେଠାରେ ମଧ୍ୟ ଆମେ ମାଟି ଦେଇକି ତାର ଉର୍ବରତା ଜାଣିପାରିବା। ସାଧାରଣତଃ ମାଟିର ଅମ୍ଳତା ଆମେ ଯାହାକୁ ପିଏଚ୍ କହୁଛେ, ଜୈବିକ କାର୍ବନ, ମୁଖ୍ୟ ପୋଷକ ହିସାବରେ ଆମର ଯବକ୍ଷାରଜାନ, ଫସ୍ଫରସ୍, ପଟାସ, ଏତିକି ଆମେ ଜାଣିପାରିଲେ ସେ ଅନୁସାରେ ଆମେ ଜାଣିପାରିବା ଯେ ସେଇ ଜମିଟି କମ୍ ଉର୍ବର ଅଛି ଏବଂ କିନ୍ତୁ ଝାଡୁ ଚାଷ ପାଇଁ ଉପଯୋଗୀ ହେଇପାରିବ କି ନ ହେଇପାରିବ।
1: ଆମେ ଝାଡୁ ଘାସ କେବେ ଲଗାଇବା?
0: ସାଧାରଣତଃ ଆମର ଯୋଉ ଜମି ପ୍ରସ୍ତୁତି ଏପ୍ରିଲ ମେ ମାସ ଖରାଦିନେ କରିବା, ଯାହା ବୁଦାବୁଦି ଅଛି ଆମେ ତାକୁ ସଫା କରିଦେବା। ଖରାଦିନେ ଟିକେ କାତ କରିଦେଲେ ସେଥିରୁ ଆମର ଯୋଉ ରୋଗ ପୋକ ସବୁ ମରିଯିବେ। କାତ ମଧ୍ୟ ବେଶୀ ବଡ଼ ଦରକାର ପଡ଼ିବ ନାହିଁ, ଆମର ଫୁଟେ ଫୁଟେ ଫୁଟେ କିମ୍ବା ନହେଲେ ଦେଢ଼ ଫୁଟର ଗାତ କରିକି ସେଥିରେ ଆମେ ଖରାଦିନେ ମାଟିକି ଟିକେ ଖରା ଦେଇଦେବା, ରୋଗ ପୋକ ମରିଯିବେ। ଜୁନ ଜୁଲାଇ ମାସ ଯେବେ ଅର୍ଥାତ୍ ମୌସୁମୀ ବର୍ଷା ଆରମ୍ଭ ହେବ, ତାର ପ୍ରଥମ ବର୍ଷା ପରେ ପରେ ଆମେ ଏଇ ଚାରା ଗଛ ଲଗେଇଦେଲେ ଭଲ। ଏବଂ ସେଥିରେ ଟିକିଏ ରହିବ ଯେ ମାଟିରେ ଯେପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଆର୍ଦ୍ରତା ଅଛି ବା ମାଟି ଟିକିଏ ଓଦାଳିଆ ଅଛି, ଯାହାଫଳରେ କି ଯୋଉ ଆମେ ନୂଆ ଚାରାଟା ଲଗେଇବା ସେ ନୂଆ ଚାରାଟାର ଚେର ତାର ଯୋଉ ମାଟି ପିଣ୍ଡୁଳାରୁ ନୂଆ ମାଟି ପିଣ୍ଡୁଳାକୁ ଟିକେ ସଂସ୍ପର୍ଶରେ ରହିଗଲେ ଆମର ନୂଆ ଚେର ବାହାରି ପଡ଼ିବ ଏବଂ ଗଛ ସେଥିରେ ଭଲ ଭାବେ ବଞ୍ଚିପାରିବ।
1: ସାଧାରଣତଃ ବଡ କଥା ହେଲା ଆମେ ଚାରା କୋଉଠୁ ପାଇବା?
0: ଯେହେତୁ ଇଏ ଗୋଟେ ଅଣପାରମ୍ପରିକ କୃଷି, ସେଥିପାଇଁ ଆମେ ସବୁ ଜାଗାରେ ଏହାର ଚାରା ମିଳିବ ନାହିଁ। ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର, ବନ ବିଦ୍ୟାଳୟ କିମ୍ବା ଆମର ଜଙ୍ଗଲ ବିଭାଗର କିଛି ନର୍ସରୀ ମାନଙ୍କରେ ଯୋଗାଯୋଗ କଲେ ସେମାନେ ଏଇ ଚାରା ପ୍ରସ୍ତୁତି କରନ୍ତି। ଜଣେ ଚାଷୀ ଭାଇ ଧର ନିହାତି ଏକର ଦୁଇ ଏକର ଚାଷ କରିବା ପାଇଁ ଚାହୁଁଛନ୍ତି, ନିହାତି 1000-2000 ପର୍ଯ୍ୟନ୍ତ ଚାରା ଦରକାର ପଡ଼ିବ ଏବଂ ଏତିକି ସଂଖ୍ୟକ ଚାରା ଯଦି ନଥାଏ, ଆମେ 4-6 ମାସ ଆଗରୁ ଆମେ ସେଇ ସମ୍ପୃକ୍ତ କୃଷି ବିଜ୍ଞାନ କେନ୍ଦ୍ର କିମ୍ବା କୃଷି ମହାବିଦ୍ୟାଳୟର ଯୋଉ ବନ ବିଦ୍ୟାଳୟ ତାଙ୍କର ଯୋଉ ବିଭାଗୀୟ ମୁଖ୍ୟ, ଆମର ଯୋଉ ଜଙ୍ଗଲ ବିଭାଗ ନର୍ସରୀଙ୍କ ସହ ଯୋଗାଯୋଗ କଲେ ସେମାନେ କିଛି ଚାରା ଉପଲବ୍ଧ ଥାଏ ନେଇପାରିବେ, କିମ୍ବା ତାଙ୍କର ଆମେ ସେଠି ଯଦି ଆଗରୁ ଅଗ୍ରିମ କଥାବାର୍ତ୍ତା କଲେ ସେମାନେ ସେ ଚାରା ପ୍ରସ୍ତୁତି କରିପାରିବେ। କିମ୍ବା ଯଦି ଚାଷୀ ଭାଇମାନେ ଚାହିଁବେ ମୋର ବାଡ଼ି ବଗିଚାରେ ସୁବିଧା ଅଛି ଏବଂ ମୁଁ ନିଜେ ମଧ୍ୟ ଚାରା ପ୍ରସ୍ତୁତି କରିପାରିବି, ସେମାନେ ମଧ୍ୟ ଚାହିଁଲେ ତାଙ୍କର ଯୋଉ ଚାରା ସେ ଜାଗାରେ ପ୍ରସ୍ତୁତି କରିପାରିବେ। ନିହାତି 6 ମାସର ଚାରା ହେଲା ପରେ ହିଁ ଆମେ ଲଗେଇବା ପାଇଁ ଯୋଗ୍ୟ ହେବା। ତେଣୁ ଯେହେତୁ ଆମେ ଜୁନ ଜୁଲାଇରେ ଆମେ ଚାରା ଲଗେଇବା ପାଇଁ ଚିନ୍ତା କରିବା, ତାମାନେ ଆମେ ଫେବୃଆରୀ ମାସ କିମ୍ବା ମାର୍ଚ୍ଚ ମାସରୁ ଆମେ ନିହାତି ଚାରା ପ୍ରସ୍ତୁତି ପାଇଁ କରିବାକୁ ପଡ଼ିବ।
1: ଆଜ୍ଞା, ଏଇ ଆମେ ଚାରା ଲଗେଇବା ବା ଗଛ ଲଗେଇବା, ଗଛ ମଧ୍ୟରେ କେତେ ଦୂରତା ରଖିବା ଦରକାର?
0: 2-2 ମିଟର ଗଛକୁ ଗଛ ଏବଂ 2-2 ମିଟର ଧାଡ଼ିକୁ ଧାଡ଼ି ଦୂରତା ରଖି ଗଛ ଲଗାଇ ପାରିବା।
1: ଆଜ୍ଞା,
0: ଏବଂ ଏହି ହିସାବରେ ଆମର 1 ଏକରରେ 1000ଟି ଗଛ ରଖାଯାଇ ପାରିବ। ତେବେ ଜମିର ଆକାର କୃଷି ପରିଚାଳନା ଅନୁସାରେ ଗଛ ସଂଖ୍ୟାରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ଯଦି ମାଟି ଟିକେ ଭଲ ଉର୍ବର ଅଛି, ଆମେ 2-2 ମିଟର ମଧ୍ୟ କମେଇକି 1.5 ମିଟର ବ୍ୟବଧାନ ମଧ୍ୟ ଅତି ଘଞ୍ଚ ହିସାବରେ ଲଗେଇ ପାରିବା। ଆମେ କହୁଛେ ହାଇ ଡେନ୍ସିଟି ପ୍ଲାଣ୍ଟେସନ ମଧ୍ୟ ଲଗେଇ ପାରିବା, ଯାହାଫଳରେ କି ଆମର ଗଛ ସଂଖ୍ୟା କିଛି ପରିମାଣରେ ବଢ଼ିଯାଇ ପାରିବ।
1: ଏଇ ଝାଡୁ ଘାସ ଚାଷରେ ଜଳସେଚନର

0: ଆବଶ୍ୟକତା ଅଛି କି?
1: ପଡ଼ିଆ ଜମିରେ ଚାଷ କରିବା ସାଧାରଣତଃ ସେ ଜମି ମାନଙ୍କରେ ଜଳସେଚନ ସମ୍ଭାବନା କମ୍ ଥାଏ ଏବଂ ଏହା ଏକ ବର୍ଷା ନିର୍ଭର ଚାଷ ଭାବେ ପରିଗଣିତ। ଧରନ୍ତୁ ଗଛ ଲଗେଇଲା ସମୟରେ କିଛି ମାଟିର ଆର୍ଦ୍ରତା ଦରକାର ଏବଂ ସେହି ସମୟରେ ସପୋଜ ମାଟି ଶୁଖିଗଲା ବର୍ଷା ଛାଡ଼ିଗଲା ସେ ସମୟକୁ ଆମର କିଛି ପରିମାଣର ଗଛ ବଞ୍ଚାଇବା ପାଇଁ ନିହାତି ଯେଉଁ ଜୀବନ ବଞ୍ଚିବା ଜଳସେଚନ କରିବାକୁ ପଡ଼ିବ। ଯଦି ଆମେ ଜଳସେଚନର କିଛି ସୁବିଧା ଥାଇପାରେ ଆମେ ଯଦି କିଛି ଜଳସେଚନ କରିପାରିବା ଅତି ଶୁଷ୍କ ସମୟ ମାର୍ଚ୍ଚ ଏପ୍ରିଲ ମେ ମାସରେ ମାସକୁ 2 ଥର ଲେଖାଏଁ ଜଳସେଚନ କରାଯାଇପାରିବ ତାହେଲେ ଆମର ଝାଡୁ ଅମଳରେ ନିହାତି ବୃଦ୍ଧି ହେବାର ସମ୍ଭାବନା ଅଛି।
0: ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଝାଡୁ ଘାସ ଚାଷରେ ସାର କିପରି ଓ କେତେ ବ୍ୟବହାର କରିବା ଦରକାର?
1: ସାଧାରଣତଃ ଚାରା ଲଗାଇବା ସମୟରେ ପ୍ରତି ଗାତ ପିଛା 1 ଟୋକେଇ ସଢା ଗୋବର ଖତ ଦେଇ ଏବଂ ତା ସେଥିରେ ଅଳ୍ପ କିଛି ପରିମାଣର ନାଇଟ୍ରୋଜେନ ଫସ୍ଫରସ ଏବଂ ପଟାସ ଦେଇ ଗଛ ଲଗେଇଲେ ଭଲ ଏବଂ ପ୍ରତି ଗଛ ପିଛା 50 ଗ୍ରାମ ଯବକ୍ଷାରଜାନ 30 ଗ୍ରାମ ଫସ୍ଫରସ ଏବଂ 30 ଗ୍ରାମ ପଟାସିୟମ ପୋଷକ ତତ୍ତ୍ୱ ଦେଇ ଗଛ ଲଗେଇଲେ ଭଲ ଗଛ ହୃଷ୍ଟପୃଷ୍ଟ ହୋଇ ବଢ଼ିବ ଏବଂ ପ୍ରଥମ ବର୍ଷ ଅଧିକା ଚଅଁଳ ଦେବ। ପ୍ରାୟ 45 ଦିନ ପରେ ଯେଉଁ ଗଛ ଗୁଡ଼ିକ ଅଦରକାରୀ ଅଛି ବା ଅଗଛା ସଫା କରିବା ଏବଂ ମାଟିକି ଟିକେ କୋଡ଼ା ଖୋସା କରିବା। ତୃତୀୟ ପର୍ଯ୍ୟାୟରେ ଯଦି ସମ୍ଭବ 50 ଗ୍ରାମ ନାଇଟ୍ରୋଜେନ 20 ଗ୍ରାମ ଫସ୍ଫରସ ଏବଂ 20 ଗ୍ରାମ ପଟାସ ପୋଷକ ତତ୍ତ୍ୱ ଦେବା ତାହେଲେ ଗଛର ପିଲ ଅଧିକା ବାହାରିବ ଏବଂ ଯେତୋଟି ପିଲ ଅଧିକା ବାହାରିବ ସେତେଟି ଆମର ଝାଡୁର ଫୁଲ ଆସିବ। ଏତିକି ଗୋଟେ ମନେ ରଖିବା ଯେ 50 ଗ୍ରାମ ନାଇଟ୍ରୋଜେନ ଏବଂ 50 ଗ୍ରାମ ୟୁରିଆ ସମାନ ନୁହେଁ। ଆମେ ସାଧାରଣତଃ 50 ଗ୍ରାମ ନାଇଟ୍ରୋଜେନ କହିଲେ ଆମେ 100 ଗ୍ରାମର ୟୁରିଆ ଦେବାକୁ ପଡ଼େ ଯେହେତୁ ତାର ସେଥିରେ ନାଇଟ୍ରୋଜେନ ପୋଷକ ତତ୍ତ୍ୱ 2 ଭାଗ ଆମେ ସାଧାରଣତଃ ଗୁଣିବାକୁ ପଡ଼ିବ। ସେହି ହିସାବରେ ଆମେ ୟୁରିଆ କିମ୍ବା ନହେଲେ ଆମର ଯେଉଁ ଅନ୍ୟ ଜୈବିକ ସାର ମିଳୁଛି ପ୍ରୟୋଗ କରିପାରିବା। ଚାଷୀ ଭାଇମାନଙ୍କର ନିହାତି ଆଗ୍ରହ ଥିବ ଯେ ପ୍ରକୃତିରେ ଏଥିରେ ରୋଗ ଭୋଗ କେତେ ଲାଗେ ଏବଂ ସେଥିପାଇଁ କ'ଣ ଆମର ଯତ୍ନ ନେବାକୁ ପଡ଼ିବ। ସାଧାରଣତଃ ଏହି ଝାଡୁ ଘାସ ଚାଷରେ ବଡ଼ ଧରଣର ସେମିତି କୀଟପତଙ୍ଗ ବା ରୋଗର କିଛି ସମସ୍ୟା ଦେଖାଯାଏ ନାହିଁ। ଯଦି ଜମିରେ ପାଣି ନିଷ୍କାସିତ ହୋଇପାରୁନାହିଁ ମୂଳ ସଢିବା ରୋଗ ଦେଖାଯାଇପାରେ ସେହି କ୍ଷେତ୍ରରେ ଆମେ ପ୍ରଥମତଃ ଜଳକୁ ନିଷ୍କାସନ କରିବା ଏବଂ ଯଦି କିଛି ମୂଳ ପଚିବାର ଦେଖାଗଲା ନିକଟସ୍ଥ କୃଷି ବିଶେଷଜ୍ଞଙ୍କ ପରାମର୍ଶରେ ଉପଯୁକ୍ତ ଔଷଧ ବ୍ୟବହାର କରିପାରିବା। ଗୋରୁ ଛେଳି ଅନ୍ୟ ପଶୁଙ୍କ ଚରିବାକୁ ଫସଲକୁ ରକ୍ଷା କରିବାକୁ ପଡ଼ିବ ସେଥିପାଇଁ ବାଡ଼ ଦେବାକୁ ନିହାତି ଦରକାର। ଯଦି କିଛି ମୂଳ ସଢା ରୋଗର ସମ୍ଭାବନା ଦେଖାଗଲା ଆମେ ସେଥିରେ ରିଡୋମିଲ 2 ଗ୍ରାମ ପର 1 ଲିଟର ପାଣିରେ ଆମେ ତାକୁ ମୂଳରେ ଆମେ ଦେଇପାରିବା। ଡିଥେନ୍ M45 ତାର 3 ଗ୍ରାମ ପ୍ରତି 1 ଲିଟର ପାଣିରେ ଆମେ ମିଶ୍ରଣ କରିକି ତାର ମୂଳକୁ ଆମେ ସିଞ୍ଚନ କରିପାରିବା।
0: ଝାଡୁ ଘାସ କେବେ ଅମଳ କରିବେ ଚାଷୀ ଭାଇମାନେ?
1: ଝାଡୁ ଘାସର ମୁଖ୍ୟ ଅଂଶ ହେଉଛି ଆମର ପୁଷ୍ପମଞ୍ଜରୀ, ତେଣୁ ପୁଷ୍ପମଞ୍ଜରୀ ତେଲ ପରିପକ୍ ହୁଏ ତାକୁ ଆମେ ମୂଳରୁ କାଟିବାକୁ ପଡ଼ିବ ଏବଂ ସେଥିପାଇଁ ସାଧାରଣତଃ ଆମର ଯେଉଁ ଓଡ଼ିଶା ଜଳବାୟୁରେ ଜାନୁଆରୀରୁ ଫେବୃଆରୀ ମାସ ମଧ୍ୟରେ ସାଧାରଣତଃ ପୁଷ୍ପମଞ୍ଜରୀ ଗୁଡ଼ିକ ସତ ଆମର ଯେଉଁ ସବୁଜରୁ ସାଧାରଣତଃ ଟିକିଏ ଗାଢ଼ା ସବୁଜ ଏବଂ ତାପରେ ଟିକିଏ ହଳଦୀ ରଙ୍ଗ ଆସେ ସେ ସମୟକୁ ଆମେ ମୂଳରୁ କାଟିବା। ଯେତେ ଲମ୍ବାର ପୁଷ୍ପମଞ୍ଜରୀ ରହିବ ସେତେ ଭଲ ଝାଡୁ ହେବ ଏବଂ ତାକୁ ଆମେ ଆଣିକି ଗୋଟେ ଜାଗାରେ ଗଦେଇବା, ଶୁଖାଇବା। ଶୁଖାଇ ସାରିଲା ପରେ ତାକୁ ଆମେ ଯେଉଁ ପତ୍ର କାଟିକି ଆମେ ତାକୁ ଝାଡୁ ବାନ୍ଧିବା ପାଇଁ ବ୍ୟବହାର କରିପାରିବା।
0: ଗୋଟିଏ ଏକରରେ ଯେଉଁ ଝାଡୁ ଘାସ ଚାଷ କଲେ କେତେ ଖର୍ଚ୍ଚ ହେଇପାରେ ଗୋଟେ ଚାଷୀ ଭାଇର?
1: ଏକର ପିଛା 1000 ଗଛ ପାଖାପାଖି ଲାଗିବ। ସେଥିପାଇଁ ଆମେ ଜମି ପ୍ରସ୍ତୁତି କରିବାକୁ ପଡ଼ିବ, ଚାରା କିଣିବାକୁ ପଡ଼ିବ, ସେଥିପାଇଁ ଲୋକ ଶ୍ରମ ଦେବେ ଏବଂ କିଛି ଗୋବର ଖତ ଏବଂ ସାର ମଧ୍ୟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଆମକୁ କିଛି କରିବାକୁ ପଡ଼ିବ। ସବୁ ମିଶାଇଲେ ଆମେ ପ୍ରଥମ ବର୍ଷ ସାଧାରଣତଃ 1.5 ଲକ୍ଷ ଟଙ୍କା ପାଖାପାଖି ଲାଗିବ। ଆଜିକା ଯେହେତୁ ମଜୁରୀ ଅଧିକା ବଢ଼ିଗଲାଣି ଏକରକୁ ଲାଗିବ। ପ୍ରଥମ ବର୍ଷ ଯେହେତୁ ଜମି ପ୍ରସ୍ତୁତି ଏବଂ ଗାତ ଖୋଳିବାର ହେଉଛି ଅଧିକା ମଜୁରୀ ଲାଗୁଛି। ଦ୍ୱିତୀୟ ବର୍ଷ ସାଧାରଣତଃ ଖାଲି ଗୋଟିଏ ଥର ମାଟି କୋଡ଼ା ଖୋସା କରିବା ଏବଂ ଆମର ଯେଉଁ ପୁଷ୍ପ ମଞ୍ଜୁରୀ କାଟିବା ପାଇଁ ଯେଉଁ ଶ୍ରମ ଲାଗିବ ସେତିକି ହିଁ ଅଧିକା ଖର୍ଚ୍ଚ, ପାଖାପାଖି 35,000-40,000 ଦ୍ୱିତୀୟ ବର୍ଷରେ ଖର୍ଚ୍ଚ ହେବ ଖାଲି କାଟିବା ପାଇଁ। ତା ବାଦ ଏଥିରେ ଆଉ ବିଶେଷତଃ କିଛି ଖର୍ଚ୍ଚ କରିବାକୁ ପଡ଼େ ନାହିଁ। ପାଖାପାଖି 4-5 ବର୍ଷ ପର୍ଯ୍ୟନ୍ତ ଅମଳ ମିଳିବ। ଦ୍ୱିତୀୟ ଏବଂ ତୃତୀୟ ଚତୁର୍ଥ ପଞ୍ଚମ ବର୍ଷରେ କିଛି ଆମର ଚାରା ଲଗାଇବା ପାଇଁ ଖର୍ଚ୍ଚ ହୁଏ ନାହିଁ, ସେଥିପାଇଁ ବାର୍ଷିକ ଖର୍ଚ୍ଚ ଯଥେଷ୍ଟ ପରିମାଣରେ କମିଯାଏ।
0: ଏକର ପିଛା ଆମେ ଆଉ ଆୟ କେତେ ହେଇପାରିବ ସେଥିରୁ?
1: ଝାଡୁ ଘାସର ଆୟଟା ବୁଦାରେ କେତୋଟି ଆମର ଶାଖା ପ୍ରଶାଖା ବାହାରିଛି ବା ଆମେ ଯେଉଁ କହୁଛେ ପିଲ ବାହାରିଛି ଏବଂ ପ୍ରଥମ ବର୍ଷ ସାଧାରଣତଃ 40-45 ପିଲ ବାହାରେ, ଦ୍ୱିତୀୟ ବର୍ଷ ପାଖାପାଖି 100-250 ପର୍ଯ୍ୟନ୍ତ ଆମର ବାହାରିପାରେ ଯେଉଁ ପୁଷ୍ପମଞ୍ଜରୀ ବା ପିଲ ବାହାରିପାରେ ଯେହେତୁ ବଡ଼ ବୁଦା ହୁଏ ଏବଂ ସେହି ହିସାବରେ ଆମର କେତେ ଲମ୍ବାର ଆମର ଯେଉଁ ପୁଷ୍ପମଞ୍ଜରୀ କେତେ ଗୁଣବତ୍ତା ପୁଷ୍ପମଞ୍ଜରୀ ଅଛି ସେହି ହିସାବରେ ଆମର ତାର

ବାହାରିଥାଏ। ଆଉ ଦ୍ୱିତୀୟ ଜିନିଷ ହଉଛି ଯେ ଚାଷୀ ଭାଇମାନେ ଯଦି ଝାଡୁ ପ୍ରକ୍ରିୟାକରଣ କରି ନିଜେ ନ କରିପାରିଲେ ତାକୁ ମଧ୍ୟ ନିକଟସ୍ଥ ଯୋଉ ଆମର ଓର୍ମାସ ଅଛନ୍ତି ବା ଏସ୍ଏଚ୍ଜି ଗ୍ରୁପ ଅଛନ୍ତି ତାଙ୍କୁ ମଧ୍ୟ କଞ୍ଚାମାଲ ହିସାବରେ ବିକ୍ରି କରିପାରିବା। ତେଣୁ ପ୍ରକ୍ରିୟାକରଣ କରି ବିକୁଛନ୍ତି କିମ୍ବା ଆମେ ଯୋଉ କଞ୍ଚାମାଲ ହିସାବରେ ଆମର ହୋଲସେଲ ରେଟ୍ରେ ଆମେ ବିକୁଛନ୍ତି।

0: ସେହି ହିସାବରେ ଆମେ ଅନୁମାନିକ ଲାଭ ନିର୍ଭର କରେ। ଉଦାହରଣତ୍ମକ ହିସାବ ଅନୁସାରେ ଆମେ କରିଛୁ, ଏକ ଏକରରୁ ପାଞ୍ଚ ବର୍ଷରେ ପାଖାପାଖି 8 ଲକ୍ଷ ଟଙ୍କାର ମୋଟ ଆୟ ହୋଇପାରେ, ପାଖାପାଖି 2,60,000 ଖର୍ଚ୍ଚ ହୁଏ ଏବଂ ପାଖାପାଖି 5,40,000 ଟଙ୍କା ପର୍ଯ୍ୟନ୍ତ ଲାଭ ବାହାରିବ ଯଦି ଆମେ ପ୍ରକ୍ରିୟାକରଣ କରିକି ବିକ୍ରି କରିପାରୁଛେ।
1: ଏଇ ଯୋଉ ଚାଷୀ ଭାଇମାନେ ଚାଷ କରିବେ, ସରକାରଙ୍କଠାରୁ କିଛି ସହାୟତା ପାଇପାରିବେ କି ସେମାନେ?
0: ଏହି ଚାଷ ପାଇଁ ସରକାରଙ୍କର ଓର୍ମାସ ଏବଂ ଜୀବିକା ମିଶନ ଓଏଲ୍ଏମ୍ ମାଧ୍ୟମରେ ଉତ୍ପାଦର ମୂଲ୍ୟ ବୃଦ୍ଧି, ପ୍ୟାକେଜିଂ ଏବଂ ବଜାର ସଂଯୋଗ ଭଳି ସୁଯୋଗ ବିଷୟରେ ଜାଣିପାରିବା। ଏହି ସଂସ୍ଥାମାନେ ଆମର ଚାଷୀ ଭାଇମାନଙ୍କୁ, ମାମାନଙ୍କୁ, ଏସ୍ଏଚ୍ଜି ଗ୍ରୁପ୍ମାନଙ୍କୁ ସେମାନେ ତାଲିମ ଦିଅନ୍ତି, ଯାହାଫଳରେ କିପରି ଝାଡ଼ୁ ତିଆରି କରାଯାଇପାରିବ ଏବଂ ତାହାର ପ୍ରକ୍ରିୟାକରଣ କରି କିପରି ଅଧିକା ମୂଲ୍ୟ ମିଳିପାରିବ। ଆମର ଯେଉଁ ପ୍ରତି ଜିଲ୍ଲାର ଯେଉଁ କୃଷି ମହୋତ୍ସବ ହେଉ କିମ୍ବା ଆମର ଯେଉଁ ଜିଲ୍ଲାସ୍ତରୀୟ ମହୋତ୍ସବ ହେଉ, ଭୁବନେଶ୍ୱର ଆମର ଯେଉଁ ପ୍ରଦର୍ଶନୀ ପଡ଼ିଆରେ ମହୋତ୍ସବ ହୁଏ, ସେଥିରେ ଦେଖିବେ ଓର୍ମାସର ଏବଂ ଜୀବିକା ମିଶନର ଯେଉଁ ଷ୍ଟଲ ଲାଗିଥିବ ସେଥିରେ ଝାଡ଼ୁର ନିହାତି, ସେଠି ମାଆମାନେ ଝାଡ଼ୁ ତିଆରି କରନ୍ତି ଏବଂ ସେଥିରେ ଲାଇଭ୍ ତିଆରି କରି ବିକନ୍ତି। ତାକୁ ଲୋକମାନେ ଯେମିତି ସାଙ୍ଗେ ସାଙ୍ଗେ ସବୁ 2-3 ଲେଖେ ଝାଡ଼ୁ କିଣିକି ନେଇକି ଯାଆନ୍ତି।
1: ଏଇ ଝାଡ଼ୁ ଘାସ ଚାଷରେ ସବୁଠାରୁ ବଡ଼ ସୁଯୋଗ କ'ଣ ରହିଛି?
0: ଏଥିରେ ବଡ଼ ସୁଯୋଗ ଯେ ଗାଁର ଯୁବକ ଯୁବତୀ ଅଛନ୍ତି ସେମାନେ ଏଇ ଯୋଉ ମାର୍କେଟ ଲିଙ୍କେଜ କରିବା ଏବଂ ଆମର ବିଭିନ୍ନ ପ୍ରକାର ଯୋଉ ମାର୍କେଟର ଯୋଉ କମ୍ପାନୀ ଅଛନ୍ତି ତାଙ୍କ ସହିତ ଯୋଗାଯୋଗ କରିକି ଆମେ ବାହାରକୁ ପଠାଇବାର ମଧ୍ୟ ସୁଯୋଗ ରହିଛି।
1: ଜଣେ ଚାଷୀ ଆଜିଠାରୁ ଝାଡ଼ୁ ଘାସ ଚାଷ କରିବାକୁ ଚାହିଁଲେ ପ୍ରଥମେ କ'ଣ କରିବ?
0: 5 କଥା ପ୍ରଥମତଃ ଆମକୁ ମନେ ରଖିବାକୁ ପଡିବ। ପ୍ରଥମତଃ ପ୍ରକୋଷ୍ଠ ଜମି ଦେଖନ୍ତୁ, ଯାହାକି ବାଲିଆ ବା ବାଲିଆ ଦୁରସା ଏବଂ ଭଲ ଜଳ ନିଷ୍କାସନ ହୋଇପାରୁଥିବ। ଦ୍ୱିତୀୟତଃ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ଯେ ମୁଁ ଏଇ ଚାଷ କଲେ ଭଲ ଅଛି କିମ୍ବା କିଛି ବିପଦର ସମ୍ମୁଖୀନ ହୋଇପାରିବି କି ନାହିଁ। ତୃତୀୟ ହେଉଛି ଯେ କେଉଁ ଜାଗାରୁ ମୁଁ ଭଲ ଚାରା ପାଇପାରିବି କିମ୍ବା ମୁଁ ଚାରା ତିଆରି କରିପାରିବି। ଚତୁର୍ଥ ଯୋଉଟାକି ନିହାତି ମୁଖ୍ୟ ଯେ ପ୍ରଥମେ ଆମର ବଜାର ଖୋଜିବାକୁ ପଡିବ, ଆମର ଏଇ ଝାଡ଼ୁ ଚାଷ କଲେ ଯୋଉ ଅମଳ ହେବ ତାକୁ କିଏ କିଣିବ ଏବଂ କେତେ ପରିମାଣ କିଣିବ, କେତେ ଦରରେ କିଣିବ ଏବଂ ମୁଁ ସେଥିରୁ କେତେ ମୋର ଖର୍ଚ୍ଚ ଯେ କଲା ପରେ କେତେ ଲାଭ ପାଇପାରିବି। ପଞ୍ଚମତଃ ଛୋଟ ଅଞ୍ଚଳରେ ଚାଷ ଆରମ୍ଭ କରନ୍ତୁ ଏବଂ ତାଦେହରୁ କିଛି ଶିକ୍ଷା ପାଇସାରିଲା ପରେ ଆମେ ଦ୍ୱିତୀୟ ବର୍ଷରୁ ଆମର ଯୋଉ ଚାଷ କରାଯାଇ ପାରୁନଥିବା ଜାଗାକୁ ଆମେ ଏଥିରେ ମଧ୍ୟ କରିପାରିବା।
1: ଡକ୍ଟର ବେହେରା, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ ଅତି ସୁନ୍ଦର ଭାବରେ ଝାଡ଼ୁ ଘାସ ଚାଷ ଜୀବିକାର ଏକ ନୂଆ ପଥ ବିଷୟଟିକୁ ଅତି ପ୍ରାଞ୍ଜଳ ଭାବରେ ଆମର ଶ୍ରୋତାବନ୍ଧୁମାନଙ୍କୁ ବୁଝାଇ କହିଥିବାରୁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଏଥର ଇଚ୍ଛା କରିବ କି ନାହିଁ ଏଇ ଘାସ ଚାଷ କରିବା ପାଇଁ?
2: ଇଏ କରିବା ନା, ଆଉ ଇଏ ଆମର ଜୀବିକା ଜୀବନକୁ ଯିଏ ବଢ଼ଉଛି, ଆଉ ସେ ସବୁ କଲେ ସିନା ଆମ ଚାଷୀ ଭାଇ ମାନେ 2 ପାଇବେ। ଇଏ ଆମର ଯୋଉ କିଷାନ ବାଣୀ କାର୍ଯ୍ୟକ୍ରମ ସରକାରଙ୍କ ତରଫରୁ ଚାଲିଛି, ତାର ମୁଖ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାର ନୂଆ ନୂଆ କଥା ଆମ ଆଗାମୀ ପିଢୀର ଚାଷୀ ଭାଇ ମାନଙ୍କୁ ଜଣେଇବା।
1: ନିଧିଆ, ସବୁ କଥା ଭିତରେ ଆମେ ଯୋଉ ଚାଷବାସ କରୁଛେ, ଯାହା ଆମେ ପାଉଛେ ତାକୁ ପୁଣି ବିକିବା ପୁଣି କିଣିବା, ଏସବୁ ମାନେ ବଜାର ଦର।
2: ବୁଝିଗଲି। ହଉ ତାହେଲେ ବଜାର ଦରଟି ଶୁଣିବା।
1: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବାର ଦର ହେଉଛି ଆଳୁ କିଲୋ ପ୍ରତି 30-35 ଟଙ୍କା, ବାଇଗଣ କିଲୋ ପ୍ରତି 36-43 ଟଙ୍କା, ବିଲାତି କିଲୋ ପ୍ରତି 29-34 ଟଙ୍କା, ପିଆଜ କିଲୋ ପ୍ରତି 58-69 ଟଙ୍କା, ବିନ୍ସ କିଲୋ ପ୍ରତି 75-98 ଟଙ୍କା ଓ ରସୁଣ କିଲୋ ପ୍ରତି 186-282 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା

0: ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି। ହେଲେ ନିଦିଆ, ବଜାର ଦର କଥା ତ ଶୁଣିଲେ, ହେଲେ ଆମେ ଚାଷୀ ବନ୍ଦୀ ଲୋକ ଯେତେ କାର୍ଯ୍ୟକ୍ରମ ଶୁଣିଲେ ବି ମନ ଥିବ ପାଣିପାଗ ପାଖରେ।
1: ସେଇଟା ତ ମୁଖ୍ୟ କଥା ଆଉ।
0: ଏ ପାଣିପାଗ କଥା ଶୁଣିବା, ତାପରେ ଉଠିବା ଆଉ।
1: ହଉ ତାହେଲେ।
0: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର 2 ଜିଲ୍ଲା କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟା ପ୍ରତି 30-40 କିଲୋମିଟର ପର୍ଯ୍ୟନ୍ତ ରହିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଏହିସବୁ ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

ଏତେ ବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶ ବନ୍ଦନା। ଗୀତ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂହ।

ସ୍ୱାମୀତ କଣ୍ଠରେ ଦେଶବନ୍ଧନ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ସମବେତ କଣ୍ଠରେ ଶୁଣୁଥିଲେ କେତୋଟି ଦେଶ ବନ୍ଦନା। ଗୀତ ରଚନା କରିଥିଲେ ନାରାୟଣ ପ୍ରସାଦ ସିଂ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତିଗୀତ। କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ।

ହିନ୍ଦୀ ଭକ୍ତିଗୀତ କ୍ରମରେ ଶୁଣୁଥିଲେ କେତୋଟି ଆରତୀ ଗୀତ ଅନୁରାଧା ପୌଡ଼ୱାଲଙ୍କ କଣ୍ଠରେ। ଆକାଶବାଣୀ ଭବାନୀପାଟଣା, ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ ଦିଲ୍ଲୀରୁ।

ആകാശവാണി ഭവാനിപട്ടണ. ସମୟ ରାତି 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। 6:30 ଚେତନା ଚିନ୍ତନ। 6:35 ପ୍ରଚାର କରିବ ଶ୍ରୀମଦ୍ ଭାଗବତ କାର୍ଯ୍ୟକ୍ରମ। ସ୍ୱରଗଫଳ ରହିଛି 7:25। ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ ଶୁଣିବେ 8:30 ଆକାଶବାଣୀ କଟକ କେନ୍ଦ୍ରରୁ। 8:35 ପ୍ରଚାର କରିବୁ ସନ୍ଥ କବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି। ଉପସ୍ଥାପନା ସୁଧାକର ଦାସ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସଙ୍ଗୀତ ସଂଯୋଜନା ପ୍ରଭୁଦତ୍ତ ପ୍ରଧାନ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲା ଆକାଶବାଣୀ ଭବାନୀପାଟଣା ଶୁଣିବେ 9:00। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଶୁଣୁଥିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। କାର୍ଯ୍ୟକ୍ରମ ସହ ଉପସ୍ଥିତ ହେବୁ 5:55। ଶୁଭରାତ୍ର, ଜୟ ହିନ୍ଦ।